କହିଛନ୍ତି ଅନ୍ୟମାନଙ୍କର କ୍ଷତି କରି ଦୀର୍ଘାୟୁ ହେବା ଅପେକ୍ଷା ସମାଜର ହିତ ସାଧନ କରି ଅଳ୍ପ ବର୍ଷ ବଞ୍ଚିବା ଅଧିକ ଶ୍ରେୟସ୍କର। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ଇଂରାଜୀରେ ସମ୍ବାଦ। ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିକା ଶିଳ୍ପୀ ଆଣିଥିଲେ ଭଜନ ସମ୍ରାଟ ଭିକାରୀ ବଳ, ଶାନ୍ତିଲତା ବାରିକ, ରବୀନ୍ଦ୍ର ମହାପାତ୍ର, ଶ୍ୟାମାମଣି ଦେବୀ ମିଳିତ କଣ୍ଠରେ ଭକ୍ତି ସଙ୍ଗୀତ ଏବଂ ପ୍ରଫୁଲ୍ଲକର ଗୀତଗୁଡ଼ିକୁ ରଚନା କରିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ରୁଦ୍ରପ୍ରସାଦ ମହାନ୍ତି, ଡକ୍ଟର ତିରୁପତି ସାହୁ, ଲୋକନାଥ ପଟ୍ଟନାୟକ, ସନ୍ଥ କବି ଭୀମ ଭୋଇ ଏବଂ ନିତ୍ୟାନନ୍ଦ। ଏଥିସହ ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ମଙ୍ଗଳମୟ ପ୍ରାତଃକାଳରେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଭକ୍ତିପୂତ ପ୍ରଣାମ। ଏକଦା ସତ୍ସଙ୍ଗରେ ଆଲୋଚନା ପ୍ରସଙ୍ଗରେ ସନ୍ଥ କହୁଥିଲେ, ହେ ସୁଧୀବୃନ୍ଦ, ତୁମେ ଯଦି ନିଜର କଲ୍ୟାଣ ଚାହୁଁଛ ତେବେ ସ୍ୱଧର୍ମ ପାଳନ କର। ଶାସ୍ତ୍ରରେ କୁହାଯାଇଛି, ଧର୍ମ ରକ୍ଷତି ରକ୍ଷିତଃ, ଅର୍ଥାତ୍ ତୁମେ ଯଦି ଧର୍ମକୁ ରକ୍ଷା କରିବ ତେବେ ଧର୍ମ ତୁମକୁ ନିଶ୍ଚୟ ସୁରକ୍ଷା ଦେବ। ସକଳ କଲ୍ୟାଣର ମୂଳ କାରଣ ହେଉଛି ଧର୍ମ। ତେବେ ଏ ଧର୍ମଟି କ'ଣ? ଏଭଳି ପ୍ରଶ୍ନ ଜିଜ୍ଞାସୁଙ୍କ ମନକୁ ଆନ୍ଦୋଳିତ କରିବାକୁ ଲାଗିଲା। ଏକଦା ସେହି ଆଗ୍ରହୀ ଭକ୍ତ ବେଦବ୍ୟାସଙ୍କ ନିକଟକୁ ଯାଇ ତାଙ୍କୁ ପଚାରିଲେ, ହେ ଋଷିପ୍ରବର, ଆପଣ ସାକ୍ଷାତ ବିଷ୍ଣୁଙ୍କ ଅବତାର, ଆପଣ ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ଧର୍ମର ପ୍ରକୃତ ଅର୍ଥ କ'ଣ ତାହା ମୁଁ ଭଲ ରୂପେ ଜାଣିପାରୁନାହିଁ। ଏ ସମ୍ବନ୍ଧରେ ଅନେକ ବିଦ୍ୱାନ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି। କେତେକଙ୍କ ମତରେ ସଦାଚାର ହିଁ ଧର୍ମ, ଅନ୍ୟ କେତେକଙ୍କ ମତରେ ଯାହା ନିଶ୍ରେୟସ ବା ମୋକ୍ଷ ଓ ଅଭ୍ୟୁଦୟ ଆଡ଼କୁ ନେଇଯାଇପାରେ ତାହାକୁ ହିଁ ଧର୍ମ କହନ୍ତି। କେତେକ ବିଦ୍ୱାନ କହନ୍ତି, ଯେଉଁ କର୍ମ ତୁମକୁ ତୁମର ଲକ୍ଷ୍ୟ ନିକଟକୁ ନେଇଯାଏ ତାହା ହିଁ ଧର୍ମ। ଆଉ କାହାରି ମତରେ ଧର୍ମର ସଂଜ୍ଞା ସର୍ବଦା ରହସ୍ୟାବୃତ୍ତ। ତେଣୁ ହେ ମହର୍ଷି, ଅଶେଷ ଶାସ୍ତ୍ରରେ ପାରଦର୍ଶୀ ଆପଣ ଦୟାପୂର୍ବକ ମୋତେ ଧର୍ମର ଏକ ସହଜ ସରଳ ପରିଭାଷା ବତାଇ ଦିଅନ୍ତୁ, ଯାହାକୁ ଅବଲମ୍ବନ କରି ମୁଁ ପରାମ କଲ୍ୟାଣ ମାର୍ଗରେ ଅଗ୍ରସର ହୋଇପାରିବି। ଜିଜ୍ଞାସୁଙ୍କ ପ୍ରଶ୍ନର ଉତ୍ତର ଦେଇ ମହର୍ଷି ବ୍ୟାସଦେବ କହିଲେ, ହେ ବତ୍ସ, ମୁଁ ତୁମକୁ ଧର୍ମର ଏକ ସହଜ ସ୍ୱରୂପ ବତାଇ ଦେଉଛି। ତୁମେ ଧର୍ମର ପ୍ରକୃତ ପରିଭାଷା ସମ୍ବନ୍ଧରେ ଶୁଣ ଓ ଏହାକୁ ଶୁଣି ମନେ ରଖ ଯେ ଯେଉଁଭଳି ଆଚରଣ ନିଜର ପ୍ରତିକୂଳ ସେହିଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କର ନାହିଁ। ତୁମେ କୌଣସି କାର୍ଯ୍ୟ କଲାବେଳେ ଅତି ସାବଧାନତାର ସହିତ ଏହି କଥାଟିକୁ ମନେ ପକାଇବ, ଅନ୍ୟମାନଙ୍କର ଯେଉଁ ଆଚରଣ ତୁମକୁ ଭଲ ଲାଗୁନାହିଁ ତୁମେ ସେଭଳି ଆଚରଣ ଅନ୍ୟମାନଙ୍କ ପ୍ରତି ପ୍ରଦର୍ଶନ କରିବା ଆଦୌ ଉଚିତ ନୁହେଁ। ଅନ୍ୟମାନେ ତୁମ ପ୍ରତି ଭଲ ବ୍ୟବହାର କରନ୍ତୁ। ଯଦି ଏପରି ଆଶା କରୁଛ

0: ପୁତ୍ର ଅଶ୍ୱତ୍ଥାମାଙ୍କ ବିରହରେ ଜନନୀ ଗୌତମୀ ସେହିପରି ବ୍ୟାକୁଳ ହୋଇ ରୋଦନ କରିବେ। ଯେଉଁ ଦୁଃଖ ମୋ ପାଇଁ ଅସହ୍ୟ, ମୁଁ କିପରି ଜାଣିଶୁଣି ଗୌତମଙ୍କୁ ସେହି ଦୁଃଖରେ ଭାଗି କରାଇବି? ଏହା ସର୍ବଥା ଅଧର୍ମ। ଧର୍ମରାଜ ଯୁଧିଷ୍ଠିର ପତ୍ନୀ ଦ୍ରୌପଦୀଙ୍କର ଏହି ଧର୍ମାନୁକୂଳ, ଯୁକ୍ତିଯୁକ୍ତ, ନିଷ୍କପଟ ଓ ପକ୍ଷପାତ ଶୂନ୍ୟ ବଚନକୁ ଅନୁମୋଦନ କରି ବହୁ ପ୍ରଶଂସା କଲେ। ସ୍ୱୟଂ ଭଗବାନ ଦେବକୀ ନନ୍ଦନ ଶ୍ରୀକୃଷ୍ଣ ମଧ୍ୟ ପୁତ୍ର ଶୋକରେ ଅଧୀରା ସତୀ ସାଧ୍ୱୀ ଦ୍ରୌପଦୀଙ୍କର ବିବେକପୂର୍ଣ୍ଣ ଧର୍ମୋଚିତ ପ୍ରସ୍ତାବକୁ ସ୍ୱୀକାର କରି ଆନନ୍ଦରେ ଆଶୀର୍ବାଦ ବର୍ଷା କରିଥିଲେ। ସାମାନ୍ୟ ଟିକିଏ କଟୁ ଭାଷା ଅନ୍ୟ କାହାରି ମୁହଁରୁ ଶୁଣିଲେ ଆମେ ଯେପରି ଦୁଃଖରେ ଭାଙ୍ଗି ପଡ଼ୁ, ସେପରି ଭାଷା ଅନ୍ୟ ପ୍ରତି ପ୍ରୟୋଗ କଲେ ସେ ନିଶ୍ଚିତ ଦୁଃଖିତ ହେବ, ଏଥିରେ ସନ୍ଦେହ ନାହିଁ। ଅନ୍ୟର ଅନିଷ୍ଟ ଚିନ୍ତା ନକରି ପ୍ରତି ମୁହୂର୍ତ୍ତରେ ତାଙ୍କର କିପରି ମଙ୍ଗଳ ହେବ ସେପରି ଚିନ୍ତା କରିବା ବିଧେୟ। ଭଗବାନ ଶ୍ରୀ ବ୍ୟାସଦେବ 18ଟି ପୁରାଣ ରଚନା କରି ସେହି ଗୋଟିଏ କଥା କହିଛନ୍ତି, ପରର ଉପକାର କରିବା ହିଁ ପୁଣ୍ୟ ଓ ପରକୁ ପୀଡ଼ା ଦେବା ହେଉଛି ପାପ। ଯାହା ନିଜ ପାଇଁ ପ୍ରତିକୂଳ ତାହା ଅନ୍ୟ ପାଇଁ ମଧ୍ୟ ପ୍ରତିକୂଳ। ଏଣୁ ଯେଉଁ କାର୍ଯ୍ୟ ଅନ୍ୟ ପକ୍ଷରେ ଅନୁକୂଳ ହେବ ସେପରି କାର୍ଯ୍ୟ କରିବା ଉଚିତ। ଶାସ୍ତ୍ରରେ ଏହାକୁ ଧର୍ମର ଆଖ୍ୟା ଦିଆଯାଇଛି। ଏଭଳି ଧର୍ମ ସାଧନା ଦ୍ୱାରା ମନୁଷ୍ୟ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ଜୀବନର ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସଙ୍ଗେ ସଙ୍ଗେ ଚିର ଶାନ୍ତି ଓ ପରମ ଆନନ୍ଦ ଲାଭ କରିପାରିବ, ଏଥିରେ ସନ୍ଦେହର ଅବକାଶ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ ବ୍ରହ୍ମାଙ୍କୁ ଦର୍ଶନ ଦେବାବେଳେ ବ୍ରହ୍ମା ଦେଖିଲେ ବିମାନ ଭିତରେ ପାରିଷଦମାନଙ୍କ ସହିତ ନାରାୟଣ ଅଛନ୍ତି। ସମସ୍ତଙ୍କର ଚାରିଟି ଲେଖାଏଁ ହାତ, ହଳଦିଆ ଲୁଗା ପିନ୍ଧିଛନ୍ତି, କଣ୍ଠରେ ମଣି ଝଟକୁଛି। ଦିବ୍ୟ ସୁନ୍ଦରୀମାନଙ୍କ ସହ ଲକ୍ଷ୍ମୀଦେବୀ ପାଦସେବା କରୁଛନ୍ତି। ବ୍ରହ୍ମା ଏପରି ରୂପ ଦେଖି କୃଷ୍ଣ ଦର୍ଶନ ସୁଖ ଲାଭ କଲେ। ସୃଷ୍ଟି ସର୍ଜନା କରିବାକୁ ବ୍ରହ୍ମାଙ୍କର ଇଚ୍ଛା ଜାଣି କୃଷ୍ଣ କହିଲେ, ମୁଁ ଶୂନ୍ୟରୁ ଡାକ ଦେବାରୁ ତୁମେ ତପସ୍ୟା କର, ତପ ବଳରେ ମୁଁ ଏ ଜଗତକୁ ପାଳନ କରୁଛି। ଭଗବାନଙ୍କ ମୁଖରୁ ଏକଥା ଶୁଣି ବ୍ରହ୍ମା ସ୍ତୁତି କରି କହିଲେ।

0: ଭାଗବତର 69ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ବୃଷ୍ଟିପୁଷ୍ଟ ଢିପଜମିମାନଙ୍କରେ ଧାନ ପରିବର୍ତ୍ତେ ଅଧିକ ଅର୍ଥକାରୀ ଅଣଧାନ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ ଫସଲ, କପା, ସୂର୍ଯ୍ୟମୁଖୀ, ପନିପରିବା ଆଦି ଏକକ ଫସଲ ଭାବେ ଅଥବା ମିଶ୍ରିତ ଫସଲ ଭାବେ ଚାଷ କରନ୍ତୁ। ବର୍ଷାଦିନ ଆରମ୍ଭରେ ଗଛ ଲଗାଇବାକୁ ହେଲେ ଖରାଦିନରୁ ଗାତ ଖୋଳି ରଖନ୍ତୁ। ଗାତରୁ ବାହାରୁଥିବା ମାଟି ଓ ଗାତ ଭଲ ଭାବରେ ଖରା ଖାଇବା ଆବଶ୍ୟକ। ଜମିର ଅବସ୍ଥା ଦେଖି ଖରାଦିନିଆ ହଳ କରନ୍ତୁ। ଟ୍ରାକ୍ଟର କିମ୍ବା ପାୱାର ଟିଲରରେ ଚାଷ କଲେ ଗଭୀର ଚାଷ ହେବା ସଙ୍ଗେ ସଙ୍ଗେ ମାଟି ଭଲ ଭାବରେ ତଳ ଉପର ହୋଇଥାଏ। ହଳ କରିବା ଦ୍ୱାରା ଜମିରୁ ବିଭିନ୍ନ ପ୍ରକାର ଘାସ ଓ ମାଟି ଭିତରେ ଥିବା ପୋକର ଅଣ୍ଡା ଓ ଶୁକ ମଧ୍ୟ ନଷ୍ଟ ହୋଇଯାଇଥାଏ। ଏହାଦ୍ୱାରା ମୁଖ୍ୟ ଫସଲରେ ରୋଗ ଓ ପୋକର ମାତ୍ରା ମଧ୍ୟ କମିଯାଏ। ଏହି ଖରାଟିଆ ଚାଷ ଦ୍ୱାରା ମାଟିର ଜଳଧାରଣର କ୍ଷମତା ବଢ଼ିବା ସହିତ ବାୟୁ ଚଳାଚଳ ଠିକ୍ ହୋଇଥାଏ। ହଳ ଦ୍ୱାରା ଅନାବନା ଘାସଗୁଡ଼ିକ ଚେର ସହିତ ଉପୁଡ଼ିଯାଇ ମାଟିରେ ମିଶିଯିବା ଦ୍ୱାରା ଘାସ ନିୟନ୍ତ୍ରଣ ହେବା ସହିତ ଜୈବିକ ପଦାର୍ଥ ମାତ୍ରା ବଢ଼ିଥାଏ। ଖରାଟିଆ ଚାଷ ଦ୍ୱାରା ରୋଗପୋକ ଓ ଘାସ ଅନେକାଂଶରେ ନିୟନ୍ତ୍ରଣ ହୋଇପାରିବ। ତେଣୁ

ରହିଛି। ସନ୍ଧ୍ୟା 6:05 6:10 ସମୟରେ କାର୍ଯ୍ୟକ୍ରମର ସୂଚନା ଦେବୁ। ପରେ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 55ତମ ଭାଗ ଶୁଣିବେ। ସନ୍ଧ୍ୟା 6:15 ସମୟରେ ଗୀତଟିଏ କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ଗୀତ ପ୍ରଫୁଲ୍ଲ କରୁଙ୍କ କଣ୍ଠରେ ଶୁଣିବେ। ସନ୍ଧ୍ୟା 6:25 ସମୟରେ ସନ୍ଧ୍ୟା 6:30 ସମୟରେ ଶୁଣିବେ କେତୋଟି ଆଧୁନିକ ଗୀତ। ଜନଜୀବନ ସମ୍ବାଦ ଶୁଣିବେ। ସନ୍ଧ୍ୟା 6:55 ସମୟରେ ରିଲେ କରିବୁ କଟକ କେନ୍ଦ୍ରରୁ ଓଡ଼ିଆ କଥାଚିତ୍ରରେ ଗୀତ ଶୁଣିବେ ରାତି 7:00। ରାତି 17:25 ସମୟରେ ଜିଲ୍ଲା ହାଲଚାଲ ରିଲେ କରିବୁ କଟକ କେନ୍ଦ୍ରରୁ। ରାତି 17:30 ସମୟରେ ରହିଛି କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରିୟଙ୍କା ପଟ୍ଟନାୟକ ଏବଂ ସୁନୀଲ ଦାସ ତାଙ୍କର ଉପସ୍ଥାପନାରେ କାର୍ଯ୍ୟକ୍ରମ ଶୁଣିବେ। ଆଜି ରହିଛି ସହକାରୀ ମତ୍ସ୍ୟ ଅଧିକାରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ସହିତ କଥାବାର୍ତ୍ତା ରହିଛି। ଆଜି ସମନ୍ୱିତ ମତ୍ସ୍ୟଚାଷ ଏବଂ ସେଥିରୁ କିପରି ଆମେ ଲାଭ ପାଇବା। ରାତି 8:00 ରହିଛି ହିନ୍ଦୀ କଥାଚିତ୍ର ଗୀତ। ପରେ ଓଡ଼ିଆ କଥାଚିତ୍ର ଗୀତ ରହିଛି କାର୍ଯ୍ୟକ୍ରମ ରାତି 8:15 ସମୟରେ। ରାତି 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ। ପରେ ଦ୍ୱିଭାଷୀ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 10:00। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଥିବା କେତେଗୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରୁଛୁ କଟକ କେନ୍ଦ୍ରରୁ ଏହି ବିଜ୍ଞାପନ ବିରତି ପରେ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁରଠାରେ ଆୟୋଜିତ ସମ୍ବଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟପରାଜୟ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9ଟି ବ୍ଲକ୍ରେ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ଦିନ ମଧ୍ୟରେ ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲା

ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭକର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟା ଗୁଣ୍ଡ, ଚାହା ପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥୋ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼ ଫୁଲିଯିବା, ତରଳ ଛାଡ଼ା ହେବା, ଧଇଁସଇଁ ଲାଗିବା। ଏହି ଅପମିଶ୍ରିତ ତେଲର ଦୀର୍ଘ ଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏଇ ତ ଗଲା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ୍ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି, ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ, ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ

ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା UPI ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ 3 ଦିନିଆ ଭାରତ ଗସ୍ତରେ।

କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର ମଧ୍ୟରେ ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370 ଅଧିକ ବିମାନ କମ୍ପାନୀକୁ ନେଇ IATA ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। IATA ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ 3-ଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 2 ମହିଳାଙ୍କ ସମେତ ଅତିକମ୍ରେ 7 ପାଲେଷ୍ଟିନିୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ 15 ଆହତ ହୋଇଛନ୍ତି। ଇସ୍ରାଏଲର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି, ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 15 ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ

0: ପିଲାମାନେ ବର୍ତ୍ତମାନ ଆସ, ତୁମମାନଙ୍କ ପାଇଁ ଶିଶୁ କବିତା ଶୁଣିବା କହିଛନ୍ତି ବଡ଼ ଭାଇ ସୁନୀଲ କବି। ପିଲାମାନେ, ମାଆର ସ୍ନେହ ଆଦର ବିନା ଆମ ଜୀବନ ଜୀବନଟିଏ ବୋଲି ଆମେ କହିପାରିବାନି। ତେବେ ମାଆ ଆମକୁ ପିଲାରୁ ବଡ଼ ପର୍ଯ୍ୟନ୍ତ ସବୁକିଛି ଭଲ ଜିନିଷ ଶିଖେଇଥାନ୍ତି, ଆମର ଯତ୍ନ ନେଇଥାନ୍ତି, ଆଉ ମାଆ ବିଶେଷ ଭାବରେ ଆମର ଖାଇବା ପିଇବାର ଧ୍ୟାନ ରଖିଥାନ୍ତି। ପିଲାର ପେଟ ପୁରିଛି କି ନାହିଁ ପ୍ରଥମେ ମାଆର କାମ ହେଲା ଏଇଟା ଦେଖିବା। ତେଣୁ ମାଆ ଯେମିତି ବି ରାନ୍ଧି ଦିଅନ୍ତି, ସେ ବାଇଗଣ ପୋଡ଼ା ହଉ ବା ପଖାଳ ଭାତ ହଉ ବା ଶାଗ ଖରଡ଼ା ହଉ, ତାହା ଆମ ପାଇଁ ଅମୃତ ତୁଲ୍ୟ ହେଇଥାଏ। ତେଣୁ ମାଆଙ୍କ ହାତ ରନ୍ଧା ପରି ଦୁନିଆରେ ଆଉ କୌଣସି ସ୍ୱାଦିଷ୍ଟ ଖାଦ୍ୟ ହେଇପାରିବ ନାହିଁ। ତେବେ ଆସ, ଏଇ ମାଆଙ୍କ ହାତ ରନ୍ଧା ଉପରେ ଶୁଣିବା ଗୋଟିଏ ସୁନ୍ଦର କବିତା କହୁଛନ୍ତି ବଡ଼ ଭାଇ ସୁନୀଲ କବି।
1: ମା ହାତ ରନ୍ଧା ଭାରି ସୁଆଦ, ଜାଉ ଡାଲି ଆଉ ଜିଅଣ ଭାତ ଶରୀର ପାଇଁ କି ଅଟୈଚିତ, ଥରେ ଖାଇଥିଲେ ତାହାରି ହାତେ ପୋକ ତ ନଥାଏ ଚାଲେ ସେ ପଥ, ଅମୃତ ସମାନ ଅଟଇ ସେତ ନ ଖାଇଲେ ତା ଉଠଇ ହାତ, ହେଉ ଗ୍ରୀଷ୍ମ ବା ବରଷା ଶୀତ କେତେ ସରକାରେ ରାନ୍ଧଇ ଭାତ, ବାରି ଶାଗ ସହ ପଖାଳ ଭାତ ଆମ ଦେହକୁ ବହୁତ ହିତ, ନାନା ଦରଗକୁ ବାଜି ଦିଅ ତାପରି ଆଉ କେହି ନୁହଁ, ମା ହାତ ରନ୍ଧା ଭାରି ସୁଆଦ।

0: ପରିଚୟ ଦିଅନ୍ତୁ।
1: ମୁଁ ହଉଛି ଧରିତ୍ରୀ ଦେବୀ, ଯିଏକି ମୁଁ ସେଣ୍ଟ ଜେଭିୟର ହାଇ ସ୍କୁଲର ଟିଚର ଅଛି, ଶିକ୍ଷୟତ୍ରୀ। ପିଲାମାନଙ୍କୁ ପଢାଏ, ପିଲାମାନଙ୍କ ସହିତ ଖେଳକୁଦ କରେ, ଆଉ ପିଲାମାନେ ହିଁ ଆମର ସବୁକିଛି। ଏବେ
0: ପିଲାଙ୍କ ସହିତ ସମୟ କଟିବାକୁ ଆପଣଙ୍କୁ ବହୁତ ଭଲ ଲାଗେ?
1: ବହୁତ ବହୁତ ଭଲ ଲାଗେ ମ୍ୟାଡମ, ଛୋଟ ପିଲାଙ୍କ ସହିତ ସମୟ କଟିବା ପାଇଁ।
0: ଆଚ୍ଛା,
1: କେମିତି ଦିନଟା ପଳାଏ ଜଣା ପଡେନି।
0: ଆପଣ ପିଲାଙ୍କ ପାଇଁ କିଛି ଗପ କବିତା ଟିକେ ଶୁଣେଇବେ କି?
1: ନିଶ୍ଚୟ ମ୍ୟାଡମ, ମୁଁ ଗୋଟେ ଗପ ମୋ ମାଇଣ୍ଡ ଅଛି, ଯୋଉଟା କି ପିଲାମାନେ ବି ଶୁଣିଲେ ବହୁତ ଭଲ ଲାଗିବ ସେମାନଙ୍କୁ, ତାଙ୍କର ମଧ୍ୟ ସ୍ୱପ୍ନ ବଢିବ। ମୋ ଗପଟି ଥିଲା ନୂତନ ପିଢ଼ିର ଛୋଟ ଛୋଟ ସ୍ୱପ୍ନ। ଏକ ଛୋଟ ଗାଁରେ ତିନି ଜଣ ଛୋଟ ପିଲା ରହୁଥିଲେ, ଯାହାଙ୍କର ନାମ ଥିଲା ରାହୁଲ, ମୀନା ଆଉ ସୋନୁ। ସେମାନେ ସବୁବେଳେ ଏକାଠି ଖେଳୁଥିଲେ ଆଉ ପଢୁଥିଲେ, ଆଉ ନୂଆ ନୂଆ କିଛି ଶିଖିବାକୁ ଭଲ ବି ପାଉଥିଲେ। ରାହୁଲ ଥିଲା ବହୁତ ଜିଜ୍ଞାସୁ, ବଟ୍ ସେ ମୋବାଇଲ ଓ କମ୍ପ୍ୟୁଟର ବିଷୟରେ ଜାଣିବାକୁ ବହୁତ ଭଲ ପାଉଥିଲା। କିନ୍ତୁ ମୀନା ଥିଲା ସୃଜନଶୀଳ, ସେ ଚିତ୍ର ଆଙ୍କିଥିଲା ଓ ପ୍ରକୃତିକୁ ଭଲ ପାଉଥିଲା। ସନୁ ଥିଲା ସହାୟକ ଓ ଦୟାଳୁ, ସେ ସବୁବେଳେ ଅନ୍ୟମାନଙ୍କୁ ସହଯୋଗ କରୁଥିଲା। ଦିନେ ସେମାନେ ଭାବିଲେ, ଆମେ ଗାଁ ପାଇଁ କିଛି ଭଲ କାମ କରିବା। କଣ କହୁଛ ପିଲାମାନେ, ଆମେ ଗାଁ ପାଇଁ କିଛି ଭଲ କାମ କରିବା? ନିଶ୍ଚୟ। ତ ରାହୁଲ କହିଲା, ଆମେ ଗୋଟେ କାମ କରିବା, ଗାଁରେ ଯେତିକି ସବୁ ଅଳିଆ ଅଛି ଆମେ ସବୁ ସଫା ସୁତୁରା କରିବା, ଆଉ ଲୋକମାନଙ୍କୁ ସଚେତନ କରିବା ଯେ ଏଇଠି ସେଠି ଆବର୍ଜନା ଅଳିଆ ଆବର୍ଜନା ନ ପକେଇକି ଆମେ ନୀଳ ଆଉ ସବୁଜ ରଙ୍ଗର ଡଷ୍ଟବିନ୍ ଆମେ ୟୁଜ କରିବା। ମୀନା କହିଲା, ଆମେ ଗଛ ଲଗାଇବା ଆଉ ପରିବେଶକୁ ସୁନ୍ଦର କରିବା। ଆଉ ସନୁ କହିଲା, ନା ନା, ଏଥିସହ ଆମେ ଆଉ ଗୋଟେ ବି କାମ କରିବା। ନା କଣ କଣ କାମ କରିବା? ନା ଯେତିକି ବି ଆମର ବୃଦ୍ଧ ମାନେ ଅଛନ୍ତି ତାଙ୍କୁ ଆମେ ସହାୟତା କରିବା, ସେମାନଙ୍କର ସାହାଯ୍ୟ କରିବା, ସେମାନେ ଯାହା ଚାହୁଁଛନ୍ତି ସେଇଟା ବି ଆମେ କରିବା, ତାଙ୍କ କଥା ଆମେ ଟିକେ ଶୁଣିବା। ତ ସେମାନେ ବାହାରି ପଡିଲେ ତାଙ୍କ ଛୋଟ ଛୋଟ ପ୍ରୟାସକୁ ଗାଁକୁ ପରିବର୍ତ୍ତନ କରିବା ଆରମ୍ଭ କରିଦେଲେ। ଦିନକୁ ଦିନ ଗାଁ ସୁନ୍ଦର ଓ ସଫା ହେବାକୁ ଲାଗିଲା, ଆଉ ସେଇ ବୃଦ୍ଧ ମାନେ ମଧ୍ୟ ପିଲାମାନଙ୍କୁ ବହୁତ ଭଲ ପାଇକି ତାଙ୍କୁ ଆଶୀର୍ବାଦ ଦେବା ଲାଗିଲେ, ଆଉ ଲୋକମାନେ ମଧ୍ୟ ସେମାନଙ୍କୁ ଦେଖି ପ୍ରେରଣା ପାଇଲେ, ଆରେ ବା, ଏଇ ତ ଆମର ରାହୁଲ ବାବାଟା, ଏଇ ତ ଆମର ସନୁ ବାବାଟା, ଏମିତି କହି ସମସ୍ତେ ଖୁସିରେ ତାଙ୍କଠୁ ପ୍ରେରଣା ନେଇପାରିଲେ। ଗୋଟେ ଦିନ ଶିକ୍ଷକ ମହୋଦୟ କହିଲେ, ତୁମେମାନେ ହେଉଛ ନୂତନ ପିଢ଼ିର ଆଦର୍ଶ, ଏଇ ବଡମାନେ ଆଉ କଣ ଶିଖିବେ, ତମମାନଙ୍କଠୁ ହିଁ ଶିଖିବେ, ତ ଛୋଟ ବୟସରେ ହେଲେ ବି ଏତେ ଭଲ କାମ କରୁଛ, ଏହା ଏକ ଗର୍ବର ବିଷୟ। ସେମାନେ ହସି ହସି କହିଲେ, ଆମେ ଛୋଟ ହେଲେ ମଧ୍ୟ ଆମ ବଡ ସ୍ୱପ୍ନ ଦେଖୁଛୁ, ଆମର ସ୍ୱପ୍ନ ବହୁତ ବଡ। ସ ପିଲାମାନେ, ଏଥିରୁ ଆମକୁ ନୀତି ଶିକ୍ଷା ମିଳିଲା, ଛୋଟ ପିଲାମାନେ ମଧ୍ୟ ନୂତନ ପିଢ଼ିର ଶକ୍ତି। ସ ଭଲ ଭାବନା ଓ ଛୋଟ ପ୍ରୟାସ ଦ୍ୱାରା ବଡ ପରିବର୍ତ୍ତନ ଆଣିହେବ। ତ ସମସ୍ତେ ଲାଗି ପଡିବା ଏଥର ଆମ ଚାରିପାଖେ ଯୋଉଟା ବି ଆମର ଅଳିଆ ଆବର୍ଜନା ଅଛି ଆମେ ସଫା ସୁତୁରା କରିବା, ଆଉ ବୃଦ୍ଧମାନଙ୍କୁ ଆମେ ସାହାଯ୍ୟ କରିବା, ଆଉ ଏଇ ନୂତନ ପିଢ଼ିକୁ ଆମେ ଆଗକୁ ବଢେଇବା।
2: ହଜି ଭଜି ତୋ ନାମ ଚକା ନୟନ ମୟ, ଯାଉ ଜୀବନ ପ୍ରଭୁ ଦିନେ ନ ଦେଖିଲେ ତ କୟା ବଦନ ମୟ ସାଏନି ଦିନ। ହଜି ଭଜି ତୋ ନାମ ଚକା ନୟନ ମୟ, ଯାଉ ଜୀବନ ପ୍ରଭୁ ଦିନେ ନ ଦେଖିଲେ ତ କୟା ବଦନ ମୟ ସାଏନି।

0: ଜୀବନ ମୟସିନ
1: ପିଲାମାନେ ତୁମର ଏବେ ମୁଖ୍ୟ କାମ କ'ଣ କହିଲ? ତୁମର ଏବେ ମୁଖ୍ୟ କାମ ହେଲା ପାଠ ପଢ଼ିବା। ମା ଯାହା ଦେବେ ତାକୁ ଖାଇକି ତମେ ପାଠ ପଢ଼ିବାରେ ମନ ଲଗେଇବ। ତେବେ ସକାଳ ହେଲେ ତ ଉଠିକି ତମେ ପ୍ରଥମେ ମୁହଁ ଧୋଉଥିବ, ଠାକୁରଙ୍କୁ ମୁଣ୍ଡିଆ ମାରୁଥିବ, ତାପରେ ତୁମର ନିତ୍ୟକର୍ମ ସବୁ ସାରିକି ମା ଯାହା ଜଳଖିଆ ଦେବେ ଖାଇକି ପାଠ ପଢ଼ିବାକୁ ବସୁଥିବ। ତାପରେ ପୁଣି ସ୍କୁଲ ଯାଉଥିବ, ତାପରେ ପୁଣି ଘରକୁ ଆସିଲେ ପୁଣି ହାତ ଗୋଡ଼ ମୁହଁ ଧୋଇକି ମା ଯାହା ଦେବେ ଖାଇକି ଠାକୁରଙ୍କୁ ସନ୍ଧ୍ୟାରେ ପ୍ରାର୍ଥନା କରିକି ପୁଣି ତମେ ପାଠ ପଢ଼ାରେ ବସୁଥିବ। ହେଲେ ବହୁତ ସମୟ ପାଠ ପଢ଼ି ପଢ଼ି ତମକୁ ଯେତେବେଳେ ବିରକ୍ତି ଲାଗୁଥିବ, ତମକୁ ଇଚ୍ଛା ହେଉଥିବ ଟିକେ ଖେଳିବାକୁ, ଟିକେ ଗୀତ ଶୁଣିବାକୁ ବା ଟିକେ ଚିତ୍ର କରିବାକୁ, ଏମିତି ଇଚ୍ଛା ହେଉଥିବ। ତେବେ ଆମ କାର୍ଯ୍ୟକ୍ରମ ଶୁଣିବାକୁ ବି ତମର ବହୁତ ଇଚ୍ଛା ହୁଏ, ହୁଏ ନା? ସେଇଥିପାଇଁ ଆମ କାର୍ଯ୍ୟକ୍ରମରେ ଆମେ ତମ ପାଇଁ ସୁନ୍ଦର ସୁନ୍ଦର ଗପ, ସୁନ୍ଦର ସୁନ୍ଦର କବିତା, ବଡ଼ ଲୋକଙ୍କ ଜୀବନୀ, ଆଉ କୁନି କୁନି ଭାଇ ଭଉଣୀଙ୍କ ସହ, ତମ ପରି କୁନି କୁନି ଭାଇ ଭଉଣୀଙ୍କ ସହ କଥାବାର୍ତ୍ତା ମଧ୍ୟ ଆମେ ତମକୁ ଶୁଣେଇଥାଉ। ତାହେଲେ ତୁମର ମନୋରଞ୍ଜନ ହେବ, ଆଉ ତମେ ଏଥିରୁ କିଛି ଶିଖିବ ମଧ୍ୟ, ଏହାଦ୍ୱାରା ତୁମେ ଭବିଷ୍ୟତରେ କିଛି ଉନ୍ନତି କରିବ। ତେବେ ପିଲେ, ସବୁଥର ପରି ଆଜି ମଧ୍ୟ ଜଣେ ଶିଶୁ ସାଥୀଙ୍କ ସହ ତୁମର ଆମେ ପରିଚୟ କରୁଛୁ। ଆସ, ତାଙ୍କ ସହିତ କଥାବାର୍ତ୍ତା ହେବା, ତାଙ୍କଠାରୁ ଗପ ଶୁଣିବା, ଗୀତ ଶୁଣିବା, ଆଉ ତାଙ୍କ ରୁଚି ଅଭିରୁଚି ଜାଣିବା। ଆଚ୍ଛା, ତମ ନାଁ କ'ଣ କହିଲ?
2: ମୋ ନାଁ ଶ୍ରୀଧରଣୀ ଶତପଥୀ।
1: ଆଚ୍ଛା, କ'ଣ ପଢୁଛ ତମେ?
2: ମୁଁ ଇଂଲିଶ ହିନ୍ଦୀ ସବୁ ପଢେ।
1: ଆରେ, କୋଉ ଶ୍ରେଣୀରେ ପଢୁଛ ତ କୁହ?
2: ତୁ
1: ତମ ଘର କୋଉଠି ଯେ?
2: ଆମ ଘର ଟେକ୍ନୋସିଟି ଗୁରୁଣ୍ଠିରେ।
1: ଆଚ୍ଛା, ସ୍କୁଲ କେମିତି ଯାଉଛ ଘରୁ?
2: ପାପା ନେଉଛନ୍ତି ଆଉ ଆଣୁଛନ୍ତି ବି।
1: ଆଚ୍ଛା, ପାପା ନେଇକି ଆଣିକି ଛାଡୁଛନ୍ତି? ନାଇଁ, ଘରେ ସବୁ କିଏ କିଏ ରହୁଛନ୍ତି କହିଲ?
2: ପାପା, ମାମା, ମୁଁ ଆଉ ମୋ ଗ୍ରାଣ୍ଡଫାଦର ଆଉ ଗ୍ରାଣ୍ଡମଦର।
1: ଆଚ୍ଛା, ତ ତମର ବହୁତ ମଜା। ଜେଜେବାପା ଜେଜେମା ରହୁଛନ୍ତି ମାନେ ବହୁତ ମଜା ହଉଥିବ, ନାଇଁ କି? ବହୁତ ବଢିଆ ଗପ ଶୁଣୁଥିବ ତାଙ୍କଠୁ। ଆଉ ମମି କି ପାପା ଯଦି କିଏ ଗାଳି କଲେ କହିଲେ, ସେମାନେ ତ ତମକୁ ସପୋର୍ଟ କରୁଥିବେ ନା? ତମର ମଜା ହିଁ ମଜା, ନାଇଁ? ଆଚ୍ଛା, ଜେଜେବାପା ଜେଜେମାଙ୍କଠୁ ତମେ ଗପ ଶୁଣୁଛ କି? ଆଚ୍ଛା, ବହୁତ ବଢିଆ କଥା। ଆଚ୍ଛା, ତମେ ସ୍କୁଲ କେତେଟା ବେଳେ ଯାଉଛ କହିଲ?
2: ମୁଁ 7:30 PM ଆମକୁ ଯାଉଛି।
1: ଆଚ୍ଛା, ସକାଳ 7:30 ସ୍କୁଲ ଯାଉଛ, ନାଇଁ? ଗଲାବେଳେ କ'ଣ ଖାଇକି ଯାଉଛ?
2: ମୁଁ ଭାତ କେବେ ଖାଉଛି ଆଉ କେବେ ରୁଟି ଖାଉଛି।
1: ଖାଇକି ଯାଉଛ, ପୁଣି ଟିଫିନ ନେଉଥିବ? ଆସିଲା ବେଳେ ତ ପାଖାପାଖି 3 ହେଇଯାଉଥିବ ନା, ନାଇଁ କି? ଆଚ୍ଛା, ତ ପାପା ଯାଇକି ପୁଣି ଆଣିଥିଲେ ଆଣିଦେଉଛନ୍ତି ତମକୁ, ନାଇଁ? ଆସିଲା ପରେ କ'ଣ କରୁଛ?
2: ଆସିଲା ପରେ ଫ୍ରେଶ ହେଉଛି, ଫ୍ରେଶ ହେଇକିରି ଖାଉଛି। ଖାଇଲା ପରେ ମାମା ୱାର୍କସିଟ୍ କରିଦେଇଥାଉଛନ୍ତି, ଯେହେତୁ ତାଙ୍କେ ସ୍କୁଲ ଯାଉଛନ୍ତି, ତାଙ୍କେ ୱାର୍କସିଟ୍ ମୋ ପାଇଁ ରଖିଦେଇଛନ୍ତି, ମୁଁ କରୁଛି ୱାର୍କସିଟ୍।
1: ବହୁତ ବଢିଆ କଥା, ତମେ ବହୁତ ସୁନା ଝିଅ, ନାଇଁ? କେତେ ବଢିଆ, ନିଜ କାମ ନିଜେ କରିଦେଉଛ ଆଉ, ନାଇଁ? ଆଚ୍ଛା, ଆସିଲା ପରେ କ'ଣ ଖାଉଛ କହିଲ? ଟିକେ ଭାତ ଖାଉଛ ନା ଜଳଖିଆ ଖାଉଛ? ଭାତ ଖାଉଛ, ହାତରେ ଖାଇଦେଉଛ ନିଜେ ନିଜେ? ଆଚ୍ଛା, ସନ୍ଧ୍ୟାବେଳେ କ'ଣ କରୁଛ?
2: ସନ୍ଧ୍ୟାବେଳେ ବି ମାମା ଆସିଲେ କ'ଣ ନୂଆ ନୂଆ ଜିନିଷ ଶିଖେଇ ଦିଏ, ଗ୍ରାମର ନହେଲେ ଡ୍ୟାନ୍ସ ନହେଲେ ସିଙ୍ଗ।
1: ଆଚ୍ଛା, ତମକୁ ଡ୍ୟାନ୍ସ ବି ଆସେ କି? ପାଠପଢା ଛଡ଼ା ଅନ୍ୟ କ'ଣ ସବୁ ତମକୁ ଆସେ ଟିକେ କହିଲ, ଯେମିତି ଡ୍ୟାନ୍ସ କହିଲ ଏବେ?
2: ମତେ ଗୀତ ଗାଇବା ଆଉ ପେଣ୍ଟିଂ କରିବା ବି ଆସେ।
1: ପେଣ୍ଟିଂ କରିବା, ସେ କ'ଣ କ'ଣ ସବୁ ପେଣ୍ଟିଂ ବନେଇଛ କହିଲ?
2: ସିନେରୀ କରେ ମୁଁ, ପିକକ୍ ବି କରେ।
1: ପିକକ୍ କର, ନାଇଁ? ପିକକ୍ ର ସେ ପୁଞ୍ଛଟା ଆସେ ତମକୁ, ଯେ ପଛପଟେ ତାର ପିଞ୍ଛ ଥାଏ, ପୁଚ୍ଛ ଥାଏ, ସେଟା ତମେ କରିପାର? ସେ କେତେ ରଙ୍ଗ ଥାଏ କହିଲ, କେତେ ଗୁଡ଼ାଏ ରଙ୍ଗ ଥାଏ ସେଥିରେ, ତମେ ସବୁ କଲର୍ କରିପାରୁଛ ଠିକ ସେ? ଆଚ୍ଛା, ବହୁତ ବଢିଆ। ଗୀତ ଆସୁଛି କହିଲ?
2: ପ୍ୟାରୀ ମା ମୁଝକୋ ତେରୀ ଦୁଆ ଚାହିଏ।

ସଙ୍ଗୀତରେ ଶିଳ୍ପୀ ଥିଲେ ଲୀନା ମିଶ୍ର ଏବଂ ଗିରିଜା ମିଶ୍ର। ଏଥିସହ ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସକାଳ 9 ବାଜିବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

0: कैमरा एक्शन।
1: ଏତେବେଳେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆମେ ରେଡ଼ିଓ କରି ଶୁଣାଉଥିଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥା କାର୍ଯ୍ୟକ୍ରମ ଉପସ୍ଥାପନରେ ପୁଷ୍ପିତା ପଟ୍ଟନାୟକ।

କେବଳ ପାନ ଖାଇ ମଜା ନେଲେ ହେବନି ଶ୍ରୋତା ବନ୍ଧୁ, ଦାନ୍ତର ମଧ୍ୟ ଯତ୍ନ ନେବାକୁ ପଡ଼ିବ, ତାକୁ ସୁନ୍ଦର ରଖିବାକୁ ପଡ଼ିବ। ସେଥିପାଇଁ ତ ଏଇଥର ବିଷୟବସ୍ତୁ ରହିଛି ଦାନ୍ତ ଓ ତାର ଯତ୍ନ। ଆପଣ ଫୋନ ଯୋଗେ ଆମ ପାଖକୁ ଏ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ ପଚାରିବେ June 10 ଅପରାହ୍ନ 5-6 ମଧ୍ୟରେ। ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମ ସ୍ଟୁଡିଓରେ ଉପସ୍ଥିତ ରହିବେ ବ୍ରହ୍ମପୁର ଶୀତଳପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲର ମୁଖ ଏବଂ ମୁଖମଣ୍ଡଳ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବାଶିଷ ସାହୁ। ତାହେଲେ ଆମ ପାଖକୁ ଫୋନ କରିବା ପାଇଁ ଫୋନ ନମ୍ବର 2 ରଖନ୍ତୁ। ବ୍ରହ୍ମପୁର ଗ୍ରୁପ ଡାଇଲିଂ କୋଡ଼ ହେଲା 0680। ଫୋନ ନମ୍ବର 2 2220521 ଏବଂ ଅନ୍ୟଟି 2222।

0: ସାର୍ ଇଏ ନମସ୍କାର
1: ନମସ୍କାର ନମସ୍କାର
0: ଆଜ୍ଞା ମୋର କ'ଣ ଆଜ୍ଞା ଇଏ ମାନେ ଗାଡ଼ି ଚଲେଇଲେ ଆଜ୍ଞା ମୋର ଟିକେ ଅଣ୍ଟାଟା ଟିକେ ମାନେ ଗଣ୍ଠି ଅଣ୍ଟା ଅଣ୍ଟା ଟିକେ ଦରଜ କରୁଛି ଆଜ୍ଞା ତ କେମିତି କ'ଣ କଲେ ହବ ଆଜ୍ଞା
1: ଆପଣଙ୍କ ବୟସଟା କେତେ
0: ବୟସ ମୋର ଆଜ୍ଞା 35
1: 35 ବୟସ
0: ଆଜ୍ଞା
1: ଆଚ୍ଛା ଆଚ୍ଛା କ'ଣ କି ଗାଡ଼ି ଚଲାନ୍ତି ଆଉ ଦିନକୁ କେତେ ଦିନ କେତେ ଘଣ୍ଟା କାମ କରନ୍ତି ଆପଣ
0: ଆଜ୍ଞା ବାଇକ୍ ରାନ୍ଧି ସେ ମୋର ମୋର ପୁଅଟା ଆଜ୍ଞା ମାନେ ମେଟ୍ରିକ ପରୀକ୍ଷା ଦେବ ତ 2027 ତ ତାର ପଢା ଲାଗି ଆଜ୍ଞା ଆମର ଗାଁରୁ ଯାତ୍ରା କରୁଛି ଆଜ୍ଞା 25 କିଲୋମିଟର ତ ଡେଲି ମୋତେ 50 କିଲୋମିଟର ଆଉ ସେଟା ହେଇଯାଉଛି 62 କିଲୋମିଟର ଆଜ୍ଞା ଡେଲି ମୋତେ ମାନେ ଗାଡ଼ି ଚଲାବା ଲାଗି ପଡ଼ୁଛି ଆଜ୍ଞା
1: ନାଇଁ ଆଜ୍ଞା ଆପଣଙ୍କର ତ ମାନେ ବେଶୀ କାମ ଯୋଗୁଁ ଯୋଉ ରାସ୍ତାରେ ବାରମ୍ବାର ଯିବା ଆସିବା କରିକି ଧକ ଛେଇକି ଆସିବା ଯୋଗୁଁ ତା ଯୋଗୁଁ ମୋଷ୍ଟ ଲାଇକଲି ଅଣ୍ଟା ଉପରେ ଏଫେକ୍ଟ ପଡ଼ିଛି ଏଟା ମେକାନିକାଲ ବ୍ୟାକ୍ ପେନ୍ କହୁ ଆମେ ଆକୁ ତ ଏଇଟା ଗଣ୍ଠି ବାତ ନ ହେଇକି ଆଇ ଥିଙ୍କ ବେଶୀ କଷ୍ଟ ପଡ଼ିକି ଆପଣଙ୍କୁ ହେଇଛି ଅଣ୍ଟା ରୋଗଟା ଆପଣଙ୍କୁ ଟିକେ ରେଷ୍ଟ ନେବାକୁ ପଡ଼ିବ ଆଉ ଅଣ୍ଟା ହୁଏତ ଦରକାର ପଡ଼ିଲେ କିଛି ବେଲ୍ଟ ବି ପିନ୍ଧିବାକୁ ଦରକାର ପଡ଼ିପାରେ ଆପଣଙ୍କୁ ଟିକେ ସତର୍କତା ମୂଳକ ଭାବେ ଯିବାକୁ ପଡ଼ିବ ବେଶୀ ବାଇକ୍ ର ପ୍ରଡକ୍ଟ ଟିକେ କମ୍ କଲେ ଭଲ ହୁଅନ୍ତା କିଛି ଡ୍ୟାମେଜ୍ ହେଇଛି କି କିଛି ହାଡ଼ରେ କିଛି ଅସୁବିଧା ହେଇଛି କି ଟିକେ ଦେଖିଲା ପରେ ହିଁ ଆମେ ଆଗକୁ ଆପଣଙ୍କୁ କିଛି କହିପାରିବୁ ସେ
2: ବିଷୟରେ ତାହେଲେ ଆମକୁ ଫୋନ କରିବା ପାଇଁ ଫୋନ ନମ୍ବର 2 ଟିକେ ରଖନ୍ତୁ ବ୍ରହ୍ମପୁର ଗୁରୁ ଡାଇଲିଂ କୋଡ ହେଲା 0680 ଫୋନ
0: ନମ୍ବର ତାଙ୍କର ପୁରା ଆସୁ ସବୁ ଫୁଲି ଯାଉଛି ଆଜ୍ଞା ତ ତାଙ୍କର

0: ତା ଯୋଗୁଁ ଅଟୋଇମ୍ୟୁନ୍ ଡିଜିଜ୍ ବି ହେବାର ଚାନ୍ସ ଅଧିକା ଆଉ ଇନଫେକ୍ସନ୍ ହେବାର ଚାନ୍ସ ବି ଅଧିକା। ତ ଆମେ ସବୁ ପେସେଣ୍ଟ ମାନଙ୍କୁ କହୁ ଯେ ସବୁବେଳେ ଷ୍ଟ୍ରେସ୍ଟାକୁ କଣ୍ଟ୍ରୋଲ ରଖିବାକୁ ପଡ଼ିବ, ଯେତେ ଖୁସି ରହିପାରିବେ ସେତେ ଖୁସି ରହିବେ, ବ୍ୟାୟାମ କରିବେ, ମେଡିଟେସନ କରିବେ, ପଜିଟିଭ ଥଟ୍ସ କରିବେ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର। ଜୟପୁର ଶାଶ୍ୱତ ବାବୁ କହୁଛନ୍ତି, ଟିକେ ଜୋରରେ କୁହନ୍ତୁ ସାର୍, ବସିଛନ୍ତି, ଆପଣଙ୍କର କଣ ଜାଣିବାର ଅଛି କହିଲେ। ହଁ, ଗଣ୍ଠି ବାତ ଉପରେ ହିଁ ସାର୍ ଆସିଛନ୍ତି, କୁହନ୍ତୁ। କେତେବେଳେ କେତେବେଳେ ତାଙ୍କ ସବୁ ଗଣ୍ଠି ଗୁଡାକ ପେନ୍ ହଉଛି?
0: ସାର୍ ଶାଶ୍ୱତ ବାବୁ ନମସ୍କାର, ଆପଣ କୋଉ କୋଉ ଗଣ୍ଠି ପେନ୍ ରହୁଛି କହିଲେ? ସକାଳ ଉଠିଲା ବେଳେ ବେଶୀ ଥାଏ କି ଅନ୍ୟ ସମୟ ଅପେକ୍ଷା? ଆଚ୍ଛା, ଚଲା।

0: ତାକୁ ନି ରିପ୍ଲେସମେଣ୍ଟ ସର୍ଜରି ବି ଆଜିକାଲି କରାହଉଛି, ଯେଉଁଥିରେ ଲୋକଙ୍କୁ ଭଲ ବେନିଫିଟ୍ ମିଳୁଛି। ସେଇଟା ସତ କଥା ମା, ଚକା ପକେଇ ବସିପାରିବେନି, କିନ୍ତୁ ଆପଣ ଚଲାବୁଲା କରିପାରିବେ, ସୋଫା ଉପରେ କି ଇଏ ଉପରେ ବସିପାରିବେ, ଚେୟାର ଉପରେ ବସିପାରିବେ, ସେଥିରେ କିଛି ଅସୁବିଧା ହବନି। କିନ୍ତୁ ଆପଣ ଠିକ ଶୁଣିଛନ୍ତି, ସେଇଥିରେ ଚକା ପକେଇକି କି ଇଏ ହେଇକି ମାନେ ବସିବାଟା ସମ୍ଭବ ହୁଏନି। ନାଇଁ, ଯଦି ଅପରେସନଟା ଭଲରେ ହେଲା, ସକ୍ସେସଫୁଲ ହେଲା, ତ ବହୁତ ଦିନ ସେଇଟା ଚାଲିଯାଏ, 10-12 ବର୍ଷ 14 ବର୍ଷ ଚାଲିଯାଏ। ଡିପେଣ୍ଡ କରିବ କେତେ ସକ୍ସେସଫୁଲ, ତା ଯୋଗୁଁ ଅଟୋଇମ୍ୟୁନ୍ ଡିଜିଜ୍ ବି ହେବାର ଚାନ୍ସ ଅଧିକା, ଆଉ ଇନଫେକ୍ସନ୍ ହେବାର ଚାନ୍ସ ବି ଅଧିକା। ତ ଆମେ ସବୁ ପେସେଣ୍ଟ ମାନଙ୍କୁ କହୁ ଯେ ସବୁବେଳେ ଷ୍ଟ୍ରେସ୍ଟାକୁ କଣ୍ଟ୍ରୋଲ ରଖିବାକୁ ପଡ଼ିବ, ଯେତେ ଖୁସି ରହିପାରିବେ ସେତେ ଖୁସି ରହିବେ। ସେଇଥିରେ ଔଷଧ ଖାଇଲେ ଏତେ କାମ କରେନି, ଔଷଧ ଦ୍ୱାରା ଏତେ ବେନିଫିଟ୍ ମିଳେନି। କିଛିଟା ଔଷଧ ଅଛି ଆପଣ ଖାଇପାରିବେ, ଆପଣ ଡକ୍ଟରଙ୍କୁ ପରାମର୍ଶ କଲେ, ମୁଁ ତ ଏଇଠି ଆପଣଙ୍କୁ ପ୍ରେସ୍କ୍ରାଇବ୍ କରିପାରିବି। କିଛିଟା ଔଷଧ ଅଛି ଯୋଉଥିରେ କି ଆଣ୍ଠୁର ଯୋଉ ତେଲ ସରି ଯାଇଥାଏ ସେ ତେଲକୁ ଟିକେ ବଢେଇବାରେ ହେଲ୍ପ କରେ। ବେଶୀ ପେନ୍ ହେଲେ ଆମେ ନାଇଁ, ମୁଁ ବୁଝିପାରିଲିନି, ଶୁଣନ୍ତୁ, ଫୁଲା ଜନିତ ଯୋଉ ଆଣ୍ଠୁ ରୋଗ ଅଛି ସେଇଥିରେ ଫୁଲା ଯୋଗୁଁ ପାଣି ଜମିଯାଏ, ଆଉ ଗୋଟେ ଆମର ଆଣ୍ଠୁର ନିଜର ତିଆରି ତେଲ ଗୋଟେ ଥାଏ ଯୋଉ ଯୋଗୁଁ ଠିକରେ ମୁଭମେଣ୍ଟ ହୁଏ, ସେଇଟା ଅଲଗା। ଯୋଉ ପାଣି ଜମିକି ଆଣ୍ଠୁଟା ଫୁଲିଯାଏ ସେଇଟା ଫୁଲା ଜନିତ ରୋଗ, ସେଇଥିରେ ସେ ପାଣିଟାକୁ ଆପଣ କାଢ଼ିଦେବେ କିମ୍ବା ପେନ୍ କିଲର୍ ଦେବେ କିମ୍ବା କିଛି ଅନ୍ୟ ମେଡିସିନ ଦେବେ, ସେଇଥିରେ ସେଇଟା କମିଯିବ। ଆପଣଙ୍କର ଯୋଉ ଗୋଡ଼ କାଟୁଛି କି ଫୁଲୁଛି ସେଟା ହାଡ଼ ଗୁଡ଼ା ଘସି ହେଇ ସେ ଭିତର କାର୍ଟିଲେଜ୍ଟା ଖରାପ ହେଇଯାଇଛି, ଡିଷ୍ଟ୍ରୟ ହେଇଯାଇଛି, ତା ଯୋଗୁଁ ଏଇଟା ହଉଛି।
1: ଆଜିକାଲି
0: କିଛି କିଛି ଔଷଧ ଆସିଲାଣି ଯୋଉ ଅସ୍ଥରାଇଟିସ୍ ର,

0: ବିଷୟରେ ଚର୍ଚ୍ଚା କଲେ ସମୟ ବି ପାଇବନି, କିନ୍ତୁ ଯେହେତୁ ଆମ କାର୍ଯ୍ୟକ୍ରମର ଗୋଟେ ଅବଧି ଅଛି ଆମେ ତ ସରାଇବାକୁ ପଡ଼ିବ। ତଥାପି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କର ଯେଉଁ ସମସ୍ୟା ଥିଲା ଆପଣ ତ ବୁଝେଇଦେଲେ, ତଥାପି ସମ୍ୟକରେ ଆପଣ କ'ଣ କହିବାକୁ ଚାହିଁବେ?
1: ଏକ୍ଜାକ୍ଟଲି ଦେଖନ୍ତୁ ମ୍ୟାଡ଼ାମ, ଆପଣ ଯେମିତି ଦେଖିଲେ ଆମର ପ୍ରାୟ ଶ୍ରୋତାମାନେ ଯେଉଁମାନେ ଫୋନ୍ କରିଥିଲେ ସମସ୍ତେ ବୟସ୍କ ଲୋକ, ଆଉ ସମସ୍ତଙ୍କର ଅଷ୍ଟିଓ ଆର୍ଥରାଇଟିସ୍ ରୋଗ ଅଛି, ଯେଉଁ ବୟସ ଜନିତ ଆର୍ଥରାଇଟିସ୍ ଅଛି। ଏବେ ଯେ ଜଣେ ବି ଶ୍ରୋତା ପ୍ରାୟ ଏମିତି ଫୋନ୍ କରିନାହାନ୍ତି ଯେ ଆକ୍ଚୁଆଲି ରୁମାଟୋଲୋଜିକାଲ ଡିସଅର୍ଡର ଦ୍ୱାରା ମାନେ ପୀଡ଼ିତ। ୟଙ୍ଗ ଫିମେଲ୍ସ, ୟଙ୍ଗ ମେଲ୍ସ ସକାଳେ ଉଠିଲା ବେଳେ ଲାଲ ହେଇଯାଇଥିବ ଗଣ୍ଠି, ହାତ ମୁଠା କରି ହେଉଥିବ, ଚଲାବୁଲା କଲେ ଗଣ୍ଠି ପେନ୍ଟା କମିବ, ଅନ୍ୟାନ୍ୟ ଅର୍ଗାନ ସିଷ୍ଟମ, ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଏଫେକ୍ଟେଡ୍ ହେଇଥିବ, ସେମିତିଆ ପେସେଣ୍ଟ ପ୍ରାୟ ଜାଣି ହିଁ ପାରନ୍ତି ଯେ ତାଙ୍କର ଅସୁବିଧାଟା କ'ଣ।
0: କିନ୍ତୁ ଆମେ ଆଶା ରଖିବୁ ଯଦି ସେମାନେ ଶୁଣୁଛନ୍ତି, ହୁଏତ ଫୋନ୍ ନ ଲାଗିଥିପାରେ, କିନ୍ତୁ ଯଦି ସେମାନେ ଶୁଣୁଛନ୍ତି ସେମାନେ ସତର୍କ ରୁହନ୍ତୁ, ଦେଖାଦେଖି କରନ୍ତୁ, ଚିକିତ୍ସା କରାନ୍ତୁ।
1: ନିଶ୍ଚିତ
0: ଆପଣ ଆସିଲେ ଆମ ଶ୍ରୋତବନ୍ଧୁମାନଙ୍କର ଭିନ୍ନ ସମସ୍ୟାର ସମାଧାନର ବାଟ ଦେଖିଦେଲେ, ତା ସହିତ ଏ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
3: ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ତୁମ ଆଖିର ଲୁହ ଯାହାର ମନକୁ ତରଳେଇ ପାରିନି, ଆଉ ତୁମର ମୃତ୍ୟୁ ହେଲେ ବି ତାର କିଛି ଯାଇ ଆସେ ନାହିଁ, ଏହାର ଅର୍ଥ ହେଲା ଆତ୍ମହତ୍ୟା ଗୋଟେ ମହାପାପ। ଆମେ ଗୀତଟି ନେଇଛୁ ଆକାଶଦୀପ କଥାଚିତ୍ରରୁ, ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି।

ଏ ଦୁନିଆରେ କେବଳ ମଣିଷ ହିଁ କାନ୍ଦି କାନ୍ଦି ଜନ୍ମ ହୁଏ, ଅଭିଯୋଗ କରି କରି ବଞ୍ଚେ ଆଉ ନିରାଶ ହୋଇ ମରେ। ଭଗବାନଙ୍କ ଉପରେ ବିଶ୍ୱାସ ରଖ କିନ୍ତୁ ନିଜ ଉଦ୍ୟମରେ ହେଳାକୁ ନାହିଁ। ଗୀତରେ ନେଇଛୁ ଅମ୍ବା କଥା ଚିତ୍ରରୁ, ଶିଳ୍ପୀ ହେଲେ କବିତା କୃଷ୍ଣମୂର୍ତ୍ତି ଏବଂ ସୁଖବିନ୍ଦର ସିଂ ସୁରେଶ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଲଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ କଲ୍ ୱିଥ୍ ବିଏଲ୍ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଚାଲିଛି।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିରେ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଇଠି ଶେଷ ହେଲା ଆଜିର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର। ଆରମ୍ଭ କରୁଛୁ ମହିଳା ମୂଳ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ଚନ୍ଦନା ମିଶ୍ର।
4: एक मजबूत घर बिल्कुल उस पिता की तरह होता है जो हर मौसम सह कभी घर की नींव को कभी हिले नहीं देता।
5: आपके घर के लिए भरोसे का दूसरा नाम चिनाड सीमेंट का मैक्स क्रीट सीमेंट, 64 सालों की बुनियाद के साथ चिनाड सीमेंट द परफेक्ट कंक्रीट चॉइस।
0: सावित्री मो ऑफिस जाऊ छी।
1: निया ए मास इलेक्ट्रिक बिल भरबो।
0: बाप रे एते टोका?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ଆବେଦନ କରନ୍ତୁ।

ସାହିତ୍ୟ ସରିତା କଳକଳ ଛଳ ଛଳ ନିନାଦିତ ନିର୍ମଳ ନିର୍ଝରିଣୀଟିଏ, ଯେ ମନ ଗହନ ଗୋପନ କଥାକୁ କାବ୍ୟ କବିତା ଗଳ୍ପ ଉପନ୍ୟାସର ରୂପ ଦେଉ ଦେଉ କହିଯାଏ ଅନେକ ଅକୁହା କଥା। ଏଠି କେତେବେଳେ ମାଟିର ମଣିଷ କଥା କହେ ତ କେତେବେଳେ ମାଂସର ବିଳାପ ହୃଦୟକୁ ମର୍ମାହତ କରେ, କେତେବେଳେ ଚିଳାରେ ପଦ୍ମ ଫୁଟେ ତ କେତେବେଳେ ନିଜେ ମନୁଷ୍ୟ ପଥର ପାଲଟିଯାଏ, କେତେବେଳେ ନେତି ନେତ୍ରସ୍ୱର କାନ ତାବ୍ଦା କରିଦିଏ ତ କେତେବେଳେ ଦାନା ପାଣି ପାଇଁ ମନୁଷ୍ୟ ଜୀବନ ଜଞ୍ଜାଳରେ ଖାଣ୍ଟି ହୁଏ। ଖାଲି କ'ଣ ଏତିକି, ଏଠି ତ ମଲା ଜହ୍ନ କଥା କୁହେ, ଅରଣ୍ୟରେ ଜୀବନ ରାଗିଣୀ ଶୁଭେ, ପୁଣି ଚିଲିକା ଚନ୍ଦ୍ରଭାଗା କାବ୍ୟ ନାୟିକା ପାଲଟିଯାଏ। ଜୀବନର ନିଚ୍ଛକ ବାସ୍ତବତାକୁ ନିଜ ଭିତରେ ପ୍ରତିଫଳିତ କରୁଥିବା ଏ ସାହିତ୍ୟ ସରିତାର ପ୍ରଥମ ପର୍ଯ୍ୟାୟ ଆଜିର ସମ୍ପାଦକୀୟ ମାତୃପିତୃ।

ତାକୁ ଶିକ୍ଷା ସଂସ୍କାର ଦ୍ୱାରା ଗଢ଼ି ତୋଳେ। ଆଉ ଜଣେ ମା ଭଳି ନିଜ ସ୍ନେହକୁ ସନ୍ତାନ ଆଗରେ ପ୍ରକାଶିତ ନ କରିପାରିଲେ ମଧ୍ୟ ନିଜ ଅନ୍ତରରୁ ତାର ଶୁଭ ମନାସି ନିଜର ସବୁ ଇଚ୍ଛା ସବୁ ଖୁସିକୁ ଜଳାଞ୍ଜଳି ଦେଇ ତାର ପାଳନ ପୋଷଣ କରି ତା ଭବିଷ୍ୟ ଗଢ଼େ, ସ୍ୱପ୍ନ ପୂରଣ କରେ। ଜୀବନ ସାରା ତାଙ୍କର ଏଇ ତ୍ୟାଗ ତପସ୍ୟା ପ୍ରତିବଦଳରେ ସେ କେବଳ ତାଙ୍କ ସନ୍ତାନ ଠାରୁ ଚାହାନ୍ତି ବାର୍ଦ୍ଧକ୍ୟର ସାହାରା। କିନ୍ତୁ ସନ୍ତାନ କ'ଣ ତାଙ୍କ ଏଇ ଗୋଟିଏ ଇଚ୍ଛାକୁ ସଠିକ୍ ଭାବେ ପୂରଣ କରିପାରେ? ମାତା ପିତା ସନ୍ତାନକୁ ଜୀବନ ଦିଅନ୍ତି, ଜୀବନର କଳା ଶିଖାନ୍ତି, ଯୋଗ୍ୟ ମଣିଷଟିଏ କରି ଗଢ଼ି ତୋଳନ୍ତି। ତାଙ୍କର ନିଃସ୍ୱାର୍ଥପର ପ୍ରେମ ତ୍ୟାଗ ତପସ୍ୟା ବଳିଦାନର କୌଣସି ମୂଲ୍ୟ ହିଁ ନାହିଁ, ତେଣୁ ତାଙ୍କ ନିକଟରେ ଆମେ ସଦା ଋଣୀ। ଏହାକୁ ଆଖି ଆଗରେ ରଖିଲେ ମାତା ପିତା ଆଜୀବନ ସମ୍ମାନର ଯୋଗ୍ୟ। ତେଣୁ ଏକ ନିର୍ଦ୍ଦିଷ୍ଟ ଦିନରେ ମାତୃ ଦିବସ, ପିତୃ ଦିବସ, ଅଭିଭାବକ ଦିବସ ପାଳନର ଯଥାର୍ଥତା ବା କ'ଣ? ଭଗବାନଙ୍କ ପ୍ରତିରୂପ ମାତା ପିତାଙ୍କୁ ସମ୍ମାନ ଦିଅନ୍ତୁ। ଜୀବନର ପ୍ରତି ମୁହୂର୍ତ୍ତକୁ ତାଙ୍କରି ସେବା ଦିବସ ରୂପେ ପାଳନ କରି ତାଙ୍କ ଚରଣରେ କୃତଜ୍ଞତା ଜ୍ଞାପନ କରନ୍ତୁ। କାରଣ ସୁସନ୍ତାନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ନୁହେଁ, ତା ଜୀବନର ପ୍ରତିଟି ଦିନ ମାତୃପିତୃ ଦିବସ। ମାତୃପିତୃଭକ୍ତି ପ୍ରତିକ୍ଷଣରେ ସନ୍ତାନ ମନରେ ରହିଲେ ହିଁ ଆଜୀବନ ସେମାନଙ୍କ ସେବା ଯତ୍ନ କଲେ ହିଁ ମାତା ପିତାଙ୍କ ଋଣକୁ ସନ୍ତାନ କିଛି ମାତ୍ରାରେ ପରିଶୋଧ କରିପାରିବ। ତେଣୁ ସୁସନ୍ତାନ ସାଜି ମାତୃପିତୃ ଋଣ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ। ବିଭୁଙ୍କ ନାମ ସହ ମାତୃପିତୃଙ୍କ ଭକ୍ତିର ବାତ୍ସଲ୍ୟ ଅମୃତରେ ଆପଣଙ୍କ ଜୀବନ ଅମୃତାୟିତ ହେଉ। ମାତୃଦେବ ଭବ, ପିତୃଦେବ ଭବ।

0: ଆଜିର ସାହିତ୍ୟ ସରିତାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବନ୍ଧ ନାରୀ କବି କୁନ୍ତଳା କୁମାରୀ ସାବତ, ପ୍ରାବନ୍ଧିକା ଶଙ୍କରୀ ବାଳା ସାହୁ।
1: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଓଡ଼ିଆ ସାହିତ୍ୟ ଭଣ୍ଡାରର ଜଣେ ଚିହ୍ନଶୁଣା ନାମ। ବୃତ୍ତିରେ ସେ ଡାକ୍ତର ହେଲେ ମଧ୍ୟ ଏକାଧାରରେ ସେ ସାହିତ୍ୟିକା, ସମ୍ପାଦିକା, ସମାଜସେବୀ, ସମାଜ ସଂସ୍କାରିକା, ସ୍ୱାଧୀନତା ସଂଗ୍ରାମୀ ତଥା ଭଲ ବକ୍ତା ଥିଲେ। 1900 ଫେବୃଆରୀ 8 ତାରିଖରେ ମାତା ମୋନିକା ସାବତ ଏବଂ ପିତା ଡାନିଏଲ ସାବତଙ୍କ କୋଳମଣ୍ଡନ କରି କୁନ୍ତଳା କୁମାରୀ ସାବତ ଭୂମିଷ୍ଠ ହୋଇଥିଲେ। ସୁଦୂର ବର୍ମା ବାପୁଙ୍କର କର୍ମଭୂମି ହେତୁ ଝିଅର ଶୈଶବ ସମୟ ବର୍ମାରେ ହିଁ କଟିଥିଲା। କଟକରେ ତାଙ୍କର ଶିକ୍ଷା ଗ୍ରହଣର ଅୟମ ଆରମ୍ଭ ହେଲା। ସଂସ୍କୃତ ପରିବେଶରେ ରହି ସାହିତ୍ୟ ରଚନା ପ୍ରତି ତାଙ୍କର ଆକର୍ଷଣ ବୃଦ୍ଧି ପାଇଲା। ଏଣୁ ପାଠପଢ଼ା ସମୟରେ ତାଙ୍କର ତାରାପତି ନାମକ ପ୍ରଥମ କବିତା ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ମେଡ଼ିକାଲ କଲେଜରେ ସ୍ୱର୍ଣ୍ଣପଦକ ପାଇ ସମ୍ମାନର ସହ ସେ ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ। ସେ ସମୟରେ ପରାଧୀନ ଭାରତର ମୁକ୍ତିପଥ ନିମନ୍ତେ ଯେଉଁ ଆନ୍ଦୋଳନ ଚାଲିଥିଲା ସେ ଓଡ଼ିଶାର ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଆ ପତ୍ର ପତ୍ରିକାର ସମ୍ପାଦକ କାର୍ଯ୍ୟଭାର ଗ୍ରହଣ କରି ବହୁ ସଚେତନମୂଳକ ଲେଖାମାନ ସେ ପ୍ରକାଶ କରିଥିଲେ। ମୂଲ୍ୟବାନ ବକ୍ତବ୍ୟ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିବାରେ ସେ ସିଦ୍ଧହସ୍ତ ଥିଲେ। ବାଲ୍ୟ ବିବାହ, ନିଶା ନିବାରଣ, ନାରୀ ଶିକ୍ଷା ପରି ବହୁ ସାମାଜିକ ପ୍ରଦୂଷଣ ଦୂର କରିବା ନିମନ୍ତେ

ଏହା ଅଗଷ୍ଟ 23 ତାରିଖରେ ତାଙ୍କର ଜୀବନ ଦୀପ ଲିଭି ଯାଇଥିଲା। ଏବେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ଏ ଅବଦାନ ଯୁଗ ଯୁଗ ଯାଏ ଅମର ହୋଇ ରହିଛି।

0: ଆଜିର ସାହିତ୍ୟ ସରିତାର ତୃତୀୟ ପର୍ଯ୍ୟାୟରେ ଗଳ୍ପ ଅକ୍ଷର ଏପାରିରେ ସ୍ୱରଚିତ ଗଳ୍ପଟିକୁ ଆମକୁ ପଢି ଶୁଣାଉଛନ୍ତି ଗାଳ୍ପିକା ଅମିତା ମିଶ୍ର।
1: ଏ କାହାଣୀ ଏକ ଅନୁଭୂ କିଶୋରୀର, ଏ କାହାଣୀ ଏକ ପ୍ରଗଳ୍ଭ ପ୍ରେମୀର, ଏ କାହାଣୀ ଏକ ସ୍ୱର୍ଗଚ୍ୟୁତ ଅପ୍ସରାର, ଏ କାହାଣୀ ଏକ ବିଦଗ୍ଧ ରାଜକୁମାରର। ଏହି ପ୍ରେମୀ ଯୁଗଳ ସୃଷ୍ଟି କରି ଯାଇଛନ୍ତି ସେମାନଙ୍କ ଅମର ପ୍ରେମର ଇତିହାସ। ରାଜକୁମାର ସ୍ୱମନମାନସୀର ମାର୍ବଲ ମୂର୍ତ୍ତି ନିର୍ମାଣ କରି ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଯାଇଛନ୍ତି ସ୍ୱର୍ଗୀୟ ପ୍ରେମର ପ୍ରତୀକର ସେ ସୁନ୍ଦର ସ୍ଥାପତ୍ୟ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏହି ପ୍ରେମ କ'ଣ ଚନ୍ଦ୍ର କଇଁର ନା ସୂର୍ଯ୍ୟ ଓ ପଙ୍କଜର? ନହେଲେ ଏହା କିପରି ସମ୍ଭବ ହୋଇପାରିଥାନ୍ତା ଯେ ପ୍ରବଳ ପ୍ରତାପ ଇଂରେଜ ଶାସକର ବଂଶଧର, ଧନାଢ଼୍ୟ ଶିଳ୍ପପତି ଫ୍ରେଡ୍ରିକ୍ ଜେମ୍ସ ଭିଭିଆନ୍ ମିଞ୍ଜି, ଦିନହୀନା ବସ୍ତି ବାସିନ୍ଦା ସୁନା ମହେନ୍ଦ୍ର ପ୍ରେମ ପରିଣୟ? ଜଣେ ଥିଲେ ଆଭିଜାତ୍ୟ ସମ୍ପନ୍ନ ଧନଧାନ୍ୟ ଭରା ସାମ୍ରାଜ୍ୟର ଅଧିପତି ବିଦଥ ଭ୍ରମର, ଯିଏ ସାତ ସମୁଦ୍ର ତେର ନଈ ପାର ହୋଇ ଓଡ଼ିଶାର ଏହି ଐତିହାସିକ ମାଟିରେ ଖୋଜି ପାଇଥିଲେ ଏହି ଘାସପ୍ରଟିକୁ, ଯାହାକୁ ସେ ନିଜ ହୃଦ ସାମ୍ରାଜ୍ୟର ସାମ୍ରାଜ୍ଞୀ କରି ନେଇଯାଇଥିଲେ ଅକ୍ଷାଂଶର ସେପାରିକୁ। ଏହି ପ୍ରେମରେ ନଥିଲା ଆବିଡ଼ତା, ନଥିଲେ ଧାର୍ମିକ ଭାବନାର ଶ୍ରେଷ୍ଠତା, ନା ଥିଲା ଧନୀ ଦାରିଦ୍ର୍ୟର ତାରତମ୍ୟ, ନା ବୟସ ପ୍ରଭେଦ, ଯାହା ଥିଲା ସେ ଦୁଇଜଣଙ୍କ ମଧ୍ୟରେ ଥିବା ପ୍ରଗାଢ ଅନାବିଡ଼ ପ୍ରେମ, ତାର ଅତୁଟ ବିଶ୍ୱାସ ଓ ତଜ୍ଜନିତ ସମ୍ପୂର୍ଣ୍ଣ ଆତ୍ମସମର୍ପଣ। ହିନ୍ଦୁ ବିଶ୍ୱାସ ଅନୁଯାୟୀ ପୂର୍ବଗତଂ ଜନ୍ମଂ ବିଦ୍ୟା, ପୂର୍ବଗତଂ ଜନ୍ମଂ ଧନ, ପୂର୍ବଗତଂ ଜନ୍ମଂ ଭାର୍ଯ୍ୟା, ଅଗ୍ନି ଧାବତି ଧାବତି। ସେହିପରି ଖ୍ରୀଷ୍ଟ ମତରେ ମ୍ୟାରେଜ୍ ଆର୍ ମ୍ୟାରେଜ୍ ଇନ୍ ହିନ୍ଦୁ ହେଭେନ୍, ଏହି ଉକ୍ତିର ସଦ୍ୟତମ ଉଦାହରଣ ଆମେ ପାଉ ଏହି ପ୍ରେମ କାହାଣୀରେ। କାରଣ ଆମ ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଥିବା ଏମିଲି ସୋନା ମିଣ୍ଟିନ ସାହେବାଣୀଙ୍କ ମାର୍ବଲ ମୂର୍ତ୍ତିର ନିରବ ଚକ୍ଷୁ ଆଜି ବି ବୟାନ କରୁଛି ସେହି ଅମର ପ୍ରେମର କାବ୍ୟ ଧାରାକୁ। ଏହି ଘଟଣା ପ୍ରବାହର ଅୟମାରମ୍ଭ ହୋଇଥିଲା ଆସିକାଠାରେ। ଆସିକା ଗଙ୍ଗା ଖ୍ରଜାର ଶୁକୁଲ୍ୟା ଓ ବଡ଼ନଦୀର ଉର୍ବର ଉପତ୍ୟକାରେ ଗଢ଼ି ଉଠିଥିବା ଜନପଦଟିର ନାମ। ଅଧୁନା ଏଠାରେ ସବୁ ବର୍ଣ୍ଣର ସବୁ ସମ୍ପ୍ରଦାୟର ଲୋକମାନେ ବସବାସ କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ମତରେ ଶାସକ ଶ୍ରେଷ୍ଠ ଅଶୋକଙ୍କ ନାମାନୁସାରେ ଏହି ଭୂଖଣ୍ଡଟିର ନାମ ନାମିତ। ପୁଣ୍ୟ ଉତ୍କଳର ପବିତ୍ର ଭୂମିରେ ରକ୍ତ ପିପାସୁ ରଣନ୍ମତ ନିଷ୍ଠୁର ଚଣ୍ଡାଶୋକ ରୂପାନ୍ତରିତ ହୋଇଥିଲେ ଦେବରାମପ୍ରିୟ ଧର୍ମାଶୋକରେ, ଯାହାର ସାକ୍ଷୀ ରୂପେ ଯୁଗଡ଼ଠାରେ ଥିବା ପାଲି ଭାଷାରେ ଲିଖିତ ଶିଳାଲେଖ ଆଜି ବି ସେହି ମହାନୁଭବତା ବାର୍ତ୍ତାବହ ରୂପେ ଦଣ୍ଡାୟମାନ। ଅନ୍ୟ କେତେକଙ୍କ ମତରେ ଆସିକା ଏକ କୃଷିଜାତ ଉତ୍ପାଦ, ଆଖୁର ତେଲୁଗୁ ନାମ। ଏହି ଉର୍ବର ଭୂମିରେ ଉତ୍ପାଦିତ ହେଉଥିବା ଉତ୍କୃଷ୍ଟ ଆଖୁ ଯୋଗୁଁ ଏହି ଅଞ୍ଚଳ ଆସିକା ନାମରେ ନାମକରଣ ହୋଇଛି। ଦକ୍ଷିଣ ଓଡ଼ିଶାର ବୃହତ୍ତମ ସହର ବ୍ରହ୍ମପୁର ସ୍ଥାପନ ପୂର୍ବରୁ ଆସିକା ପ୍ରତିଷ୍ଠା ଲାଭ କରି ଆସିଛି। ଗୋଟିଏ ପଟେ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ, ଅନ୍ୟପଟେ କୃଷି ସମୃଦ୍ଧିର ପ୍ରତୀକ ସହ ଯୋଡ଼ି ହୋଇ ରହିଛି ଏହି ଭୂଖଣ୍ଡଟିର ନାମକରଣର ସାର୍ଥକତା। 1803 ଜୟୀ ରାଜଗୁରୁଙ୍କ ଶହୀଦତ୍ୱ ପରେ ଉତ୍କଳ ଭୂମି ପରାଭୂତ ହୋଇଯାଏ ଇଂରେଜ ଶାସକଙ୍କ ଦ୍ୱାରା। ହିମାଳୟଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, କୋହିମାଠାରୁ କାନ୍ଦାହାର ପର୍ଯ୍ୟନ୍ତ ୟୁନିୟନ ଜ୍ୟାକ୍ ଧ୍ୱଜା ଫର୍ଫର୍ ହୋଇ ଉଡ୍ୟମାନ ଥାଏ। ଆଉ ଏହି ସମୟରେ ବୀର କଳିଙ୍ଗବାସୀଙ୍କର ଭାଗ୍ୟର ବି ଅସ୍ତମିତ ହୋଇ ଛୋଟ ବିଭାଜିତ ହୋଇ ମିଶିଯାଏ ବଙ୍ଗ, ବିହାର, ମଧ୍ୟପ୍ରଦେଶ, ମାଡ୍ରାସ ପ୍ରେସିଡେନ୍ସିରେ। ସେହି ପରିପ୍ରେକ୍ଷୀରେ ଇଂରେଜମାନେ

କାରଖାନାର ଜୀବନ୍ୟାସ। ଏହି କାରଖାନାରୁ ଉତ୍ପାଦିତ ଚିନି ଯେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ଏହାର ଗୁଣବତ୍ତା ଓ ଶ୍ରେଷ୍ଠତା ହାସଲ କରିଥାଏ। ତେଣୁ ଆସିକାର ପରିଚୟରେ ଅନ୍ୟ ଏକ ମାନ୍ୟତା ଯୋଡ଼ି ହୋଇଯାଏ ଆସିକା ଚିନି ରୂପେ। ଆସିକା ଚିନିର ମହତ୍ଵ ଯେତେ ଦିଗନ୍ତ ପ୍ରସାରୀ ହେଉଥିଲା ତାହାର ତଦାରଖ କରିବା ନିମନ୍ତେ ରମ୍ଭାଠାରୁ ଗସ୍ତ କରିବା ମିଞ୍ଚିନ୍ ସାହେବଙ୍କୁ ଅସୁବିଧା ହେଲା। ତେଣୁ ସେ କାରଖାନା ପାଖରେ ହିଁ ତାଙ୍କର ନୂତନ ବାସସ୍ଥାନ ନିର୍ମାଣ କରିବା ପାଇଁ ସ୍ଥିର କଲେ। ସେଥିନିମନ୍ତେ ବିଶାଳ ଜମି ଅଧିଗ୍ରହଣ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ଠିକ୍ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେଲା। ପ୍ରାସାଦର ପୃଷ୍ଠଭାଗରେ ଏକ ସୁଦୃଶ୍ୟ ପୁଷ୍ପବାଟିକା ଏବଂ ତାପରେ ପରେ ଅବସ୍ଥାନ ଥାଏ କାରଖାନା। ଏହି ସମଗ୍ର ଭୂଖଣ୍ଡଟିର ସେ ଥିଲେ ଏକା ସମ୍ରାଟ। ଚଳଚଞ୍ଚଳ ନିମନ୍ତେ କେବଳ ସେ ଶ୍ରମିକମାନେ ସୁଦୃଶ୍ୟ ପୁଷ୍ପବାଟିକାରେ ଅନେକ ଶ୍ରମିକ କାର୍ଯ୍ୟରତ ଥାନ୍ତି। ସେମାନଙ୍କ ଭିତରେ ଜଣେ ଥିଲେ ଭିକାରୀ ମହାନ୍ତି। ବଡ଼ କୁଟୁମ୍ବର ସମସ୍ତଙ୍କ ପେଟକୁ ଗଣ୍ଡେ ଭାତ, ପିଠିକୁ ଖଣ୍ଡେ କନା ଯୋଗାଡ଼ କରିବାର ଗୁରୁଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ। ଏକଦା ଏହି ଶ୍ରମିକମାନଙ୍କ କାର୍ଯ୍ୟ ତଦାରଖ କରି ନିଜ ଉଦ୍ୟାନରେ ପଦଚାରଣ କରୁଥାନ୍ତି ସାହେବ। ଠିକ୍ ଏତିକି ବେଳେ ଜଣେ 14-15 ବର୍ଷର କିଶୋରୀଟିଏ ତାଙ୍କ ଚକ୍ଷୁ ସାମ୍ନାରୁ ଅପସରି ଯିବାକୁ ଉଦ୍ୟତ ହୁଅନ୍ତେ ସାହେବ ହୋଇ ଉଠିଲେ, "ଷ୍ଟପ୍ ଦେୟାର!" ସାହେବଙ୍କ ନିର୍ଦ୍ଦେଶରେ କିଶୋରୀଟି ସ୍ଥାନ ରୂପରେ ଦଣ୍ଡାୟମାନ ହୋଇ ରହିଲା। ନିକଟକୁ ଆସି ମିଞ୍ଚିନ୍ ସାହେବ କିଶୋରୀଟିକୁ ଦେଖି ସ୍ତମ୍ଭୀଭୂତ ହୋଇଗଲେ। ଭେସଙ୍କ ଭଳି ବାଳିକଟିକୁ ଦେଖି ସେ ଭାବିପାରିଲେନି ଯେ ଉଭା ହୋଇଥିବା ବାଳିକଟି କଳ୍ପନାରେ ଇନ୍ଦ୍ରଜାଲ ନା ବାସ୍ତବତାର ରୂପରେଖ। ନିଃସଙ୍ଗ ଜୀବନରେ ହଠାତ୍ ବସନ୍ତର ଆବିର୍ଭାବ ହେଲା। ତେଣୁ ପରିଣତ ବୟସରେ ଜୀବନର ସାଥିଟିଏ ଖୋଜିବାକୁ ପ୍ରୟାସ କଲେ ସେ। ହୃଦୟଙ୍ଗମ କଲେ ସେହି କିଶୋରୀ ହିଁ ତାଙ୍କ ଉପଯୁକ୍ତ ସଙ୍ଗିନୀ ହୋଇପାରିବ। ସେହି କିଶୋରୀଟି ଥିଲା ଭିକାରୀ ମହାନ୍ତିଙ୍କ କନ୍ୟା ସୁନା ମହାନ୍ତି। ଗତକାଲିର ଗାଁ କନ୍ୟା ସିଙ୍ଗାଣିଆ କି ସୁନା ପ୍ରେମିକ ପ୍ରବର ଚକ୍ଷୁରେ ରୂପାନ୍ତରିତ ହୋଇସାରିଥିଲେ ସହଜାଦା ସେଲିମ୍ର ନୂରଜାହାନ ରୂପେ। ତେଣୁ ସେ ନିଜର ବିଶ୍ୱସ୍ତ ବୃତ୍ତ ଦ୍ୱାରା ସୁନାର ପରିବାରକୁ ବିବାହର ପ୍ରସ୍ତାବ ଦେଇ ପଠାଇଲେ। ବିଚଳିତ ହୋଇ ଉଠିଲେ ସୁନାର ପରିବାର, ଛନ୍ଦି ହୋଇ ପଡ଼ିଲେ ବଡ଼ ଧର୍ମ ସଙ୍କଟରେ। ଗୋଟିଏ ପଟେ ଥିଲା କନ୍ୟା ସୁନାର ଉଦିତ ଭାଗ୍ୟର ବୀର ସ୍ପର୍ଶରେ ଝଲସୁଥିବା ଦିଗ୍ଭାରିଣୀର ସମ୍ମୋହନ, ଅନ୍ୟପଟରେ ଥିଲା ସାମାଜିକ କଟକଣାର ଦୁର୍ଭେଦ୍ୟ ଦୁର୍ଗ। ତତ୍କାଳୀନ ଭାରତୀୟ ସମାଜରେ କୁଳ କୁଟୁମ୍ବ ମର୍ଯ୍ୟାଦା ବସ୍ତୁଗତ ପ୍ରାଚୁର୍ଯ୍ୟକୁ ତୁଚ୍ଛ ମଣୁଥିଲା। ଦୁଃଖ ଦାରିଦ୍ର୍ୟର କଷାଘାତରେ ଦିନକୁ 2 ମୁଠା ଖାଦ୍ୟ ପିଲାମାନଙ୍କୁ ଦେଇ ନ ପାରିବାର ଅପାରଗତାରେ ତିଳତିଳ ହୋଇ ଯାଉଥିବା ସୁନାର ପରିବାର ନିମନ୍ତେ ଏହି ପ୍ରସ୍ତାବ କିଛି କମ୍ ଗୁରୁତ୍ୱ ନଥିଲା। ହେଲେ ଧର୍ମ ଓ ସମାଜ ବିରୁଦ୍ଧରେ ଯିବା ଭଳି ସାହସ ସୁନା ପରିବାର ପାଖରେ ନଥିଲା। ଏହିପରି ଦିନ ଗଡ଼ି ଚାଲିଲା ଏବଂ ତା ସାଥେ ସାଥେ ମିଞ୍ଚିନ୍ ସାହେବଙ୍କ ସୁନା ନିମନ୍ତେ ପ୍ରତୀକ୍ଷା। କିଶୋରୀ ସୁନା ମଧ୍ୟ ନବଯୌବନରେ ପଦ ଥାପିଥିଲା ଓ ବୁଝିପାରୁଥିଲା ଇଂରେଜ ସାହେବଙ୍କ ହୃଦୟର ଭାଷା। ତାଙ୍କୁ ଯେତେବେଳେ 18 ବର୍ଷ ହୋଇଥିଲା ସେଥିରେ ସୁନା ନିଜ ମାଆକୁ ବୁଝାଇବାରେ ସଫଳ ହେଲା ଓ ପରିବାରର ଅଭାବ ଅନଟନକୁ ଦୂର କରି ସେଥିରୁ ଉଦ୍ଧାର କରିବାକୁ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ଭାବୁଥିଲା। ପରିଶେଷରେ ସୁନା ମିଞ୍ଚିନ୍ ସାହେବଙ୍କୁ ବିବାହ କରି ଇଂଲଣ୍ଡ ଚାଲିଗଲା। ସାହେବ ମଧ୍ୟ ସୁନାର ଶିକ୍ଷା ଦୀକ୍ଷା ଉପଯୁକ୍ତ ପ୍ରଶିକ୍ଷଣ ନିମନ୍ତେ ସମସ୍ତ ବ୍ୟବସ୍ଥା କରିଦେଲେ। ସୁନା ମଧ୍ୟ ନିଜ ବୁଦ୍ଧିମତା ବଳରେ ସମସ୍ତ ଇଂରେଜ ଆଦବ କାଇଦା, ଶିକ୍ଷା ଦୀକ୍ଷା, ଚାଲିଚଳନ ଇତ୍ୟାଦି ସକଳ ଗୁଣକୁ ପ୍ରାୟତ କଲା। ଫ୍ରେଡ୍ରିକ୍ ମିଞ୍ଚିନ୍ଙ୍କୁ ବିବାହ କରି ପରିବର୍ତ୍ତିତ ହୋଇଯାଇଥିଲା ଏମିଲି ସୁନା ମିଞ୍ଚିନ୍ ଭାବେ। ସାହେବଙ୍କ ହୃଦୟର ରାଣୀ ହୋଇ ପାଲଟିଗଲେ ସାହେବାଣୀ ରୂପେ, ଫେରିଆସିଲା ଜନ୍ମମାଟିକୁ। ସଫଳ ଦାମ୍ପତ୍ୟ ଜୀବନର ପରିପୂର୍ଣ୍ଣତା ଘଟିଲା ଆସିବା ମାଟିରେ। 2 କନ୍ୟା ଓ 1 ପୁତ୍ର ସନ୍ତାନକୁ ଉପହାର ଦେଇ ସାହେବଙ୍କ ବଂଶଲତାକୁ ବଢ଼ାଇ ଯାଇଦେଇଥିଲେ। ଗତକାଲିର ବୋଧ ଅକ୍ଷର ବାଳିକାଟି ଆଜି ଏକ ପୂର୍ଣ୍ଣାଙ୍ଗ ପୁଷ୍ପରେ ପରିଣତ ହୋଇ ସ୍ୱକ୍ଷ ସୁରଭିରେ ଶୋଭିତ କରି ଚାଲିଥିଲା ଆସିକା ମାଟିର କୋଣ ଅନୁକୋଣକୁ। ମିଞ୍ଚିନ୍ ସାହେବଙ୍କୁ ସେତେବେଳର ହିନ୍ଦୁ ସମାଜ ଗ୍ରହଣ ନକଲେ ମଧ୍ୟ ସେ କିନ୍ତୁ ପ୍ରିୟତମାର ଧର୍ମକୁ ହୃଦୟର ସହ ଯଥୋଚିତ ସମ୍ମାନ ପ୍ରଦାନ କରିଥିଲେ। ତେଣୁ ରମ୍ଭାଠାରୁ ପୁରୀ ଯିବା ନିମନ୍ତେ ଏକ ମୋଟର ଚାଳିତ ଡଙ୍ଗା

ଚିନି କାରଖାନା ଆଜି ସ୍ଥାନାନ୍ତରିତ ହୋଇ ରାଜ୍ୟ ସରକାରଙ୍କ ଅଧୀନରେ ସାହେବଙ୍କ ପ୍ରାସାଦ ଏବଂ ବାସଗୃହ ଅଧୁନା ସ୍ୱନାମଧନ୍ୟ ହରିହର ଉଚ୍ଚ ବିଦ୍ୟାଳୟ ରୂପେ ରୂପାନ୍ତରିତ। ପୁଷ୍ପବାଟିକା କ୍ଷେତ୍ରରେ ଆଜି ଉପଖଣ୍ଡ ଚିକିତ୍ସାଳୟ ଗଢ଼ି ଉଠିଛି। ଏହି ସମସ୍ତ ସ୍ମାରକୀ ଆଜି ସେହି ଜଣଙ୍କ ଅମ୍ଳାନ ପ୍ରେମର ସନ୍ତକ ରୂପେ ବିରାଜମାନ। ବିଶିଷ୍ଟ କବି ସକିଲ ବଦାୟଙ୍କ ଭାଷାରେ ଏକ ସହନ ସାହନୀ ବନୱା କି ହସି ତାଜମହଲ ସାରି ଦୁନିଆ କୋ ମୋହବତ କି ନିଶାନି ଦିହେ। ଏହି ପଙ୍କ୍ତିଠାରୁ କୌଣସି ଗୁଣରେ କମ୍ ହେ ମିଣ୍ଟନ ସାହେବ ଓ ସୁନା ମହାନ୍ତିଙ୍କ ପ୍ରେମ କାହାଣୀ।

0: ସାହିତ୍ୟର ମୁଖ୍ୟ ଆଧାର ନାରୀକୁ ନେଇ ଆଜିର ସାହିତ୍ୟ ସରିତାର ଶେଷ ପର୍ଯ୍ୟାୟରେ ନାରୀ କବି ପ୍ରମିଳା ମହଲଙ୍କ କବିତା ସ୍ତ୍ରୀ।
1: ଭୋର ବେଳର କଫିରଙ୍ଗିଆ ଆକାଶର ପଟଭୂମି ପରେ ଜନ୍ମ ନେଇଥାଏ ନାରୀ। ଯାବତୀୟ ଇଚ୍ଛା ଅନିଚ୍ଛାର ବାତାବରଣ ସମସ୍ତ ନିଷେଧର ଭୃକୁଟିକୁ ତୁଚ୍ଛ କରି ସେ ବଢ଼େଇ ଦେଇଥାଏ ତା ଅନିବାରଣୀୟ ମଥା ମଧ୍ୟରାତ୍ରି ଯାଏ। କେତେବେଳେ ପୂଜାବେଦୀରେ ତ କେତେବେଳେ ପଞ୍ଜା ଭିତରେ, କେତେବେଳେ ଉପରଧରେ ତ କେତେବେଳେ ଉପଯୋଗରେ, କେତେବେଳେ ପତର ତ କେତେବେଳେ ପଥର ପରି ପଡ଼ି ରହିବାକୁ ପଡ଼ିଥାଏ ଉପଭୋକ୍ତାଙ୍କ ପାଇଁ। ସର୍ବଗୁଣା ସମ୍ପନ୍ନା ତେଜସ୍ୱିନୀ ଆଖ୍ୟାର ବିଜୟ ମୁକୁଟ ମଥା ପରେ ଝଟକୁଥିଲେ ବି ସଦାକାଳେ ସେ ପରିତ୍ୟକ୍ତ ବସ୍ତୁରେ ପରିଣତ। ବୋଧ ହୁଏ ତାର ପରିମାଣକୁ କଳନା କରିବାର ଶକ୍ତି ଏ ପୃଥିବୀ ପୃଷ୍ଠରେ କାହାର ନାହିଁ। ତଥାପି ତାର ଶେଷ ହୋଇଯାଏନି ଧୈର୍ଯ୍ୟ। ଶଙ୍କା ଆଶଙ୍କା ଦୁର୍ବିସହ ବ୍ୟଥାକୁ ଦୂର କରି ଉତୁରି ଆସିବାକୁ ହୁଏ ତାକୁ କାହାର ଆଶୀର୍ବାଦରେ। ସ୍ୱର୍ଗୀୟ ଆଲୋକକୁ ସଙ୍ଗରେ ଧରି ଅସମ୍ପୂର୍ଣ୍ଣ ସଂସାରକୁ ପରିପୂର୍ଣ୍ଣତାରେ ଭରିଦେବା ପାଇଁ

0: ଆସନ୍ତୁ ଶୁଣିବା କବୟିତ୍ରୀ ମୋନାଲିସା ମିଶ୍ରଙ୍କ କବିତା ବୀରା।
1: ମୁଁ ସ୍ୱାଧୀନ ଦେଶର ନାରୀ, ମୁଁ ସ୍ୱାଧୀନ ଦେଶର ନାରୀ, ଧୈର୍ଯ୍ୟ ସାହସ ବୀରତ୍ୱ ସମସ୍ତ ରହିଛି ଭିତରେ ଭରି। ମୁଁ ସ୍ୱାଧୀନ ଦେଶର ନାରୀ, ମଣ ନାହିଁ ମତେ ଅବଳା ଦୁର୍ବଳା, ସେଇ ଜଳାମୁଖୀ ମୁହିଁ ଅନ୍ୟାୟର ରସ କରିବା ସକାଶେ କଦାଚେ ପଛେଇ ନାହିଁ। ଯୁଗେ ଯୁଗେ ମୁଝେ ଅବତାର ଘିନି, ଯୁଗେ ଯୁଗେ ମୁଝେ ଅବତାର ଘିନି, କରି ଅନ୍ୟାୟର ନାଥ କେତେଦିନ ଦୁର୍ଦ୍ଧ ରାଣୀ ଲକ୍ଷ୍ମୀବାଇ ଧରିଥାଏ ମୁହିଁ ବେଶ। ରଣକ୍ଷେତ୍ର ଛାଡ଼ି ଭୟ ପଳାଇବା କଦା ନାହିଁ ମୋ ଜାତକେ, ରଣକ୍ଷେତ୍ର ଛାଡ଼ି ଭୟ ପଳାଇବା କଦା ନାହିଁ ମୋ ଜାତକେ, ବୀରତ୍ୱର ରକ୍ତ ଦେହି ମୋ ବହୁଛି ଅଗ୍ନି ଝଇ ମୋ ଲୋକକେ। ଜଡ଼ ବସ୍ତୁ ସୃଷ୍ଟି ସର୍ବେ ଦେବେ କରି, ଜଡ଼ ବସ୍ତୁ ସୃଷ୍ଟି ସର୍ବେ ଦେବେ କରି, ଜୀବ ପାରେ ନାହିଁ କେହି ମାଟି ସୃଷ୍ଟି ସରଞ୍ଚନା କରେ। ଜନ୍ମ ଦିଏ କଷ୍ଟ ସହି, ସ୍ନେହ ସରଦାର ସାଗର ବୋଲି ଯେ, ସ୍ନେହ ସରଦାର ସାଗର ବୋଲି ଯେ ଡାକୁ ଦେଶ ଭିଏ ମା କଳ।

0: ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। IDFC ଫାଷ୍ଟ ବ୍ୟାଙ୍କ ଏବଂ AU ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ CBI ଚଢ଼ାଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୁଗ୍ମ କମିଶନ ବୈଠକ 4 ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି ଏବଂ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନୂଆଦିଲ୍ଲୀରେ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ଅଭିଭାଷଣ ରଖି ଏହା କହିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଗତବର୍ଷ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନର 75 ପୂର୍ତ୍ତି ପାଳନ କରିଛନ୍ତି। ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ, ଶିକ୍ଷା ତଥା ସାଂସ୍କୃତିକ ସହଯୋଗ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗର ବିସ୍ତୃତ ଦିଗ ଉପରେ ବ୍ୟାପକ ଆଲୋଚନା ପାଇଁ ଉଭୟ ଦେଶ ଆଶାବାଦୀ ଅଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସରକାର କହିଛନ୍ତି, ଅନ୍ତର୍ଜାତୀୟ ବଜାର ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହା ମୂଲ୍ୟ ବହୁତ କମ୍ ରହିଛି। ମନ୍ତ୍ରଣାଳୟ କହିଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ 4 ରିଫିଲ୍

ସୁରକ୍ଷିତ ଖାଦ୍ୟ ଯାହା ଚାଷ ଜମିରୁ ଥାଳି ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ଗୁରୁତ୍ୱକୁ ଦର୍ଶାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 wicket ରନ୍ରୁ ଖେଳିବା ଆରମ୍ଭ କରି 8 wicket ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ସୁମନ ଗିଲ୍ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ୍ 6

0: ଆମ ପରମ୍ପରା, ଆମ କଳ ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 24 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବର୍ଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ

ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 29 ମସିହା ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲ ରବିବାର ସଣ୍ଡିଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି 8ମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ତାରିଖ ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33% ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି, ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି, ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ

ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଡଟନ 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2024 ଅନ୍ତର୍ଗତ ଜୋନ୍ ସ୍ତରୀୟ ଭଲିବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧଜିଲ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିୟନ ହୋଇଛି। ବାଳିକା ବିଭାଗ ଫାଇନାଲ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିୟନ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 mm ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥାଏ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିତିର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟା ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ये विविध भारती है, राष्ट्रीय सेवा, देश की सुरीली धड़कन। थोड़ी देर में आप सुनेंगे।
1: ଏ ଧରିଯାଏ ଶୁଣୁଥିଲେ ଭିଉଧାର୍ଥୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲେ ଆକାଶବାଣୀ ଭିଉଧାର୍ଥୀ କେନ୍ଦ୍ର ମୁମ୍ବାଇରୁ ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରୁଛନ୍ତି ଏକ ସମୟରେ ପ୍ରସାର ଭାରତୀୟ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ। ଆକାଶବାଣୀ ବ୍ରହ୍ମପୁର ଚଳିତ ଅଧିବେଶନର ସନ୍ଧ୍ୟାରେ ଆସନ ଶୁଣିବା କେତୋଟି ଓଡ଼ିଆ ଭକ୍ତି ଗୀତ। ଆଜି କ୍ରମରେ ପ୍ରଥମ ଗୀତ ଆମେ ନେଇଛୁ ଅବଢ଼ା ଅମୃତ ଭଜନ ଆଲବମ୍ରୁ। ଗୀତକୁ ଲେଖିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ। ଗୀତରେ ସଙ୍ଗୀତ ଏବଂ କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲି।

ନମସ୍କାର, ଶୁଭ ସନ୍ଧ୍ୟା। ଯୁବବାଣୀର ଆଉ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡ଼ିଓ ସାଥୀ ବର୍ଷା। ଏବେ ସନ୍ରାଇଜ୍ ଇଜ୍ ଏ ନ୍ୟୁ ଚାନ୍ସ ଟୁ ବିକମ୍ ବେଟର୍ ଦେନ୍ ୟେଷ୍ଟର୍ଡେ। ଯୁବବନ୍ଧୁ, ପ୍ରତିଟି ସକାଳ ଆମ ପାଇଁ ଗୋଟେ ନୂଆ ଆରମ୍ଭ ହିଁ ଆସେ। ଗତକାଲି କେତେ ଭୁଲ ହୋଇଥାଉ, କେତେ ଦୁଃଖ ଥାଉ, ଆଜି ଆମେ ନୂଆ ଭାବରେ ଚେଷ୍ଟା କରିପାରିବା। ଜୀବନରେ ସଫଳତା ଗୋଟିଏ ଦିନରେ କେବେ ମଧ୍ୟ ମିଳିନଥାଏ, କିନ୍ତୁ ପ୍ରତିଦିନ କିଛି କିଛି ଭଲ କଲେ ନିଶ୍ଚୟ ଆମେ ଲକ୍ଷ୍ୟରେ ପହଞ୍ଚିପାରିବା। ଗତକାଲିର ଅସଫଳତାକୁ ଭୁଲିଯାଇ ଆଜିର ଦିନଟିକୁ ଆତ୍ମବିଶ୍ୱାସର ସହିତ ଆରମ୍ଭ କରିବା ଆବଶ୍ୟକ।

0: ମ୍ୟାଡାମ ନମସ୍କାର, ଆପଣଙ୍କ ପରିଚୟ।
1: ନମସ୍କାର, ମୁଁ ସୁସ୍ମିତା ପାତ୍ର।
0: ଆଚ୍ଛା, ଆଜିର ସମୟରେ ସୁରକ୍ଷିତ ଖାଦ୍ୟ କେତେ ଜରୁରୀ?
1: ଆପଣଙ୍କ ଆଜିର ପ୍ରଶ୍ନ, ଆଜିର ସମୟରେ ସୁରକ୍ଷିତ ଖାଦ୍ୟ କେତେ ଜରୁରୀ? ନିଶ୍ଚୟ ଖାଦ୍ୟ ତ ସୁରକ୍ଷିତ ଖାଇବା ଜରୁରୀ, ମାନେ ରୋଗରୁ ରକ୍ଷା ପାଇବା ପାଇଁ। ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ଡାଇରିଆ, ଜଣ୍ଡିସ ଓ କ୍ୟାନ୍ସର ଭଳି ବଡ଼ ବଡ଼ ମାରାତ୍ମକ ରୋଗ ମଧ୍ୟ ଆମେ ଦେଖିଥାଉଛନ୍ତି। ଆଉ ରୋଗ ପ୍ରତିଷେଧକ ଶକ୍ତିକୁ ବଢ଼ାଇବା ପାଇଁ ସୁରକ୍ଷିତ ପୁଷ୍ଟିକର ଖାଦ୍ୟ ଶରୀରର ରୋଗ ପ୍ରତିଷେଧକ କ୍ଷମତାକୁ ବଢ଼ାଇଥାଏ। ଶାରୀରିକ ଓ ମାନସିକ ବିକାଶ ପାଇଁ କେମିକାଲ ମୁକ୍ତ ଖାଦ୍ୟ ମସ୍ତିଷ୍କ ଓ ଶରୀରକୁ ସୁସ୍ଥ ରଖେ।
0: ଖାଦ୍ୟରେ ଯୋଉ ମିଶ୍ରଣ ହେଉଛି ସେସବୁକୁ ଆମେ ଚିହ୍ନିବା କିପରି?
1: ନିଶ୍ଚୟ ଦେଖନ୍ତୁ, କ୍ଷୀରରେ ଯେପରି ପାଣି ମିଶ୍ରଣ ଜାଣିବା, ଏକ ଚିକଣ ଚଟାଣରେ ଟୋପାଏ ପାଣି ଢାଳନ୍ତୁ। ଯଦି ଏହା ଧଳାଟାକୁ ଛାଡ଼ି ଧୀରେ ବହିଯାଏ ତେବେ କ୍ଷୀର ଶୁଦ୍ଧ ଅଟେ ବୋଲି ଜାଣନ୍ତୁ। ହଳଦୀ ଗୁଣ୍ଡ ଗ୍ଲାସ ପାଣିରେ ଚାମଚ ହଳଦୀ ଗୁଣ୍ଡ ଗୋଳାନ୍ତୁ। ଯଦି ହଳଦୀ ତଳେ ବସିଯାଏ ଓ ପାଣି ହାଲକା ହଳଦିଆ ଦେଖାଯାଏ ତେବେ ତାହା ଶୁଦ୍ଧ ଗାଢ଼ ହଳଦିଆ ହେଲେ କେମିକାଲ ମିଶି ଥାଇପାରେ। ମହୁ ଗ୍ଲାସ ପାଣିରେ ଟୋପାଏ ମହୁ ପକାନ୍ତୁ। ଯଦି ମହୁ ନ ଭାଙ୍ଗି ସିଧା ତଳେ ବସିଯାଏ ତାହେଲେ ଅସରୀ ମହୁ ଚିହ୍ନନ୍ତୁ। ଗୋଲମରିଚ ଗୋଲମରିଚକୁ ପାଣିରେ ପକାନ୍ତୁ। ଅମୃତ ଭଣ୍ଡା ପରି ମଞ୍ଜି ଭାସିଥିଲେ ତାହା ପାଣି ଉପରେ ଭାସିବ ଏବଂ ଅସରୀ ଗୋଲମରିଚ ତଳେ ବସିଯିବ।
0: ଆଚ୍ଛା, ଷ୍ଟ୍ରିଟ୍ ଫୁଡ୍ ଖାଇବା ବେଳେ ଆମେ କୋଉ କୋଉ ଜିନିଷରେ ଟିକେ କେୟାରଫୁଲି ରହିବା ଆବଶ୍ୟକ?
1: ନିଶ୍ଚୟ ଷ୍ଟ୍ରିଟ୍ ଫୁଡ୍ ତ ଖାଦ୍ୟ ମାନେ ଆମ ଶରୀର ପ୍ରତି କ୍ଷତି ପହଞ୍ଚାଇ ଥାଏ, କିନ୍ତୁ ଆଜିକାଲି ତ ଏହା ନର୍ମାଲ ସମସ୍ତେ ଖାଇବା ଲାଗିଲେଣି। ଦୋକାନର ସ୍ୱଚ୍ଛତା, ଖାଦ୍ୟ ଉପରେ ବିକ୍ରି ହେଉଥିବା ଜାଗା, ଚତୁଃପାର୍ଶ୍ୱରେ ସଫା ସୁତୁରା ଥିବା ଦରକାର। ତାକୁ ଢାଙ୍କୁଣି ଗୁଡ଼ାଇ ଖାଦ୍ୟ ସାମଗ୍ରୀ ସଠିକ୍ ଭାବରେ ରଖୁଥିବା ଦରକାର। ବିକ୍ରେତାଙ୍କ ହାତ ସଫା ସୁତୁରା ହେଉଥିବା ଦରକାର। ଖାଦ୍ୟ ପରୋସୁଥିବା ବ୍ୟକ୍ତି ହାତରେ ଗ୍ଲୋଭ୍ସ ପିନ୍ଧିଛନ୍ତି କି ନାହିଁ, ତାଙ୍କ ନଖା ସଫା ସୁତୁରା ଅଛି କି ନାହିଁ ତାହା ଲକ୍ଷ୍ୟ କରିବା ଉଚିତ। ତାଜା ଖାଦ୍ୟ ସର୍ବଦା ଗରମ ଆଉ ପ୍ରସ୍ତୁତ ହେଉଥିବା ଖାଦ୍ୟ ଖାଇବେ, ଯାହା ଷ୍ଟ୍ରିଟ୍ ଫୁଡ୍ ଖାଇବେ ତାହା ନିରାପଦ ଅଟେ।
0: ପ୍ୟାକ୍ ଫୁଡ୍ କିଣିବା ବେଳେ ଏକ୍ସପାୟରି ଡେଟ୍ ଲେବଲ୍ କାହିଁକି ଦେଖିବା ଉଚିତ?
1: ପକେଟ୍ ଫୁଡ୍ ର ଏକ୍ସପାୟରି ଡେଟ୍ ଓ ଲେବଲ୍ ଦେଖିବାର କାରଣ ଦେଖନ୍ତୁ, ବିଷାକ୍ତ ପ୍ରଭାବରୁ ରକ୍ଷା ପାଇବାକୁ ଏକ୍ସପାୟରି ଡେଟ୍ ଖାଦ୍ୟରେ ବ୍ୟାକ୍ଟେରିଆ ବଢ଼ିଯାଏ ଯାହା ଫୁଡ୍ ପଏଜନିଂ କରିପାରେ। ତାପରେ ଆମର ଉତ୍ପାଦନ ଇନଗ୍ରେଡିଏଣ୍ଟସ୍ ଲେବଲ୍ ଦେଖିଲେ ଖାଦ୍ୟରେ କେତେ ପରିମାଣରେ ଚିନି, ଲୁଣ, କେମିକାଲ ବା ରଙ୍ଗ ମିଶିଛି ତାହା ବି ଜଣାପଡ଼େ। କେତେକ ଲୋକକୁ ବାଦାମରେ ସୋୟାବିନ୍ ବା ଲ୍ୟୁଟେନ୍ ଆଲର୍ଜି ଥାଏ, ଲେବଲ୍ ଦେଖିଲେ ସେମାନେ ସତର୍କ ହୋଇପାରିବେ।
0: ଆଚ୍ଛା, ଘରେ ଏଇ ଖାଦ୍ୟ କାହିଁକି ଅଧିକ ସୁରକ୍ଷିତ ମନାଯାଏ?
1: କାରଣ ଶୁଦ୍ଧ ସାମଗ୍ରୀ ଆମେ ଘରେ

0: ନମସ୍କାର, ଆପଣଙ୍କ ପରିଚୟ?
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ସାଗରିକା ମହାପାତ୍ର, ଲ୍ୟାବ୍ ଟେକ୍ନିସିଆନ୍।
0: ଆଚ୍ଛା, ଅର୍ଗାନିକ୍ ଫୁଡ୍ କ'ଣ ଆଉ ଏହାର ଲାଭ କ'ଣ?
1: ଏହି ଫସଲରେ କୌଣସି ଆର୍ଟିଫିସିଆଲ୍ କେମିକାଲ୍ସ, ଫର୍ଟିଲାଇଜର୍ସ, ସିନ୍ଥେଟିକ୍ ପେଷ୍ଟିସାଇଡ୍ସ ଇତ୍ୟାଦି ବ୍ୟବହାର କରାଯାଇନଥାଏ। ଏସବୁ ବଦଳରେ ଫସଲକୁ ସୁରକ୍ଷିତ ରଖିବା ପାଇଁ ପ୍ରାକୃତିକ ଏବଂ ଜୈବିକ ପଦ୍ଧତିରେ ତିଆରି ଜିନିଷ ବ୍ୟବହାର କରାଯାଏ, ଯେପରିକି ଖତ, ନିମ ପାଣି, ସ୍ପ୍ରେ ଇତ୍ୟାଦି। ପ୍ରାକୃତିକ ଉପାୟରେ ଫସଲ କରିବା ଦ୍ୱାରା ଏହା ପରିବେଶ ପ୍ରକ୍ରିୟା, ଜୈବ ବିବିଧତା ଓ ପ୍ରାକୃତିକ ଚକ୍ର ଉପରେ ଭଲ ପ୍ରଭାବ ପକାଇଥାଏ।
0: କେମିକାଲ ଦିଆଯାଇଥିବା ଖାଦ୍ୟ ଆମ ଶରୀରକୁ କିପରି କ୍ଷତି କରେ?
1: ପ୍ରକୃତରେ ଏହା ନିର୍ଭର କରେ ଆମେ କେଉଁ ପ୍ରକାରର କେମିକାଲ ଖାଉଛନ୍ତି ଓ କେତେ ପରିମାଣରେ ଖାଉଛନ୍ତି। କିଛି କେମିକାଲ୍ସ ଅଛି ଯାହା ଆମ ଶରୀର ପାଇଁ ନିହାତି ଜରୁରୀ, ଯେମିତିକି ଭିଟାମିନ୍ସ। ସିନ୍ଥେଟିକ୍ ଆଡିଟିଭ୍ସ ଏବଂ କଣ୍ଟାମିନେଣ୍ଟସ୍ ମାନେ ଦୂଷିତ ହୋଇଯାଇଥିବା କେମିକାଲ ଆଡ୍ ଖାଦ୍ୟ ଖାଇଲେ ଆମ ହରମୋନ୍ସ ଇମ୍ବାଲାନ୍ସ ହୋଇଥାଏ, ଆଲର୍ଜିସ୍ ଏବଂ ଆମ ପାକଶୈଳୀରେ ଥିବା ଅନେକ ଅଣୁଜୀବମାନଙ୍କ ଉପରେ ପ୍ରଭାବ ପକାଇଥାଏ। ସମଟାଇମ୍ସ ଇଟ୍ ଲିଡ୍ସ ଟୁ ଓବେସିଟି ବା ମୋଟାପା, କାର୍ଡ଼ିଓଭାସ୍କୁଲାର ଡିଜିଜ୍ ଆଣ୍ଡ ଇନ୍ଫ୍ଲାମେସନ୍ ଓଭର ଟାଇମ୍ସ। ଅନେକ ପ୍ରିଜର୍ଭେଟିଭ୍ସ ଅଛି ଯାହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବାଧା ଦିଏ। ଆଉ କିଛି କେମିକାଲ୍ସ ଫୁଡ୍ ପ୍ୟାକେଜିଂରେ ୟୁଜ୍ ହୁଏ ଯାହା ଆମ ଶରୀରର ନେଚୁରାଲ ହରମୋନ୍କୁ ବ୍ଲକ୍ କରିଥାଏ, ଯାହା ନର୍ମାଲ ବଡି ଗ୍ରୋଥ, ଡେଭଲପମେଣ୍ଟ ଆଣ୍ଡ ରିପ୍ରଡକ୍ଟିଭ୍ ସିଷ୍ଟମ୍ ଉପରେ ପ୍ରଭାବ ପକାଏ, ବିଶେଷ କରି ଛୋଟ ଶିଶୁମାନଙ୍କଠାରେ ମୋଟାପା ବୃଦ୍ଧି ପାଇଥାଏ।
0: ଆଚ୍ଛା, ସିଜନ୍ ଫ୍ରୁଟ୍ସ ଆଉ ଭେଜିଟେବଲ୍ସ ଖାଇବା କାହିଁକି ବେଶୀ ଭଲ?
1: ଫାର୍ଷ୍ଟ ଅଫ୍ ଅଲ୍, ଛୋଟ ଶିଶୁମାନେ ପ୍ରତି ଋତୁରେ କିଛି ନୂଆ ଫଳ ଓ ପନିପରିବା ସହ ପରିଚିତ ହୁଅନ୍ତି। ଭିନ୍ନ ଭିନ୍ନ ଫଳ ଓ ପରିବା ଖାଇବା ଦ୍ୱାରା ବିଭିନ୍ନ ଆଇରନ୍, କ୍ୟାଲସିୟମ୍ ଆଣ୍ଡ ମିନେରାଲ୍ସ ମିଳିଥାଏ। ଏହା ହେଲ୍ଦି ଏବଂ ଶରୀର ଉପରେ କୌଣସି କୁପ୍ରଭାବ ପଡ଼େ ନାହିଁ।
0: ଆଚ୍ଛା, କୁହନ୍ତୁ, ଏକ୍ସରସାଇଜ୍ ଆଉ ହେଲ୍ଦି ଫୁଡ୍ ଏ ଦୁଇଟା ମଧ୍ୟରେ କ'ଣ ସମ୍ପର୍କ ରହିଛି?
1: ଗୋଟେ ସୁସ୍ଥ ଶରୀର ଗଠନ କରିବାକୁ ହେଲେ ଡାଏଟ୍ 90% ଆଣ୍ଡ ଏକ୍ସରସାଇଜ୍ 10% ରହିଥାଏ। ଆମେ ଯଦି ଆମ ଡାଏଟ୍କୁ କଣ୍ଟ୍ରୋଲରେ ରଖିଛନ୍ତି ତେବେ ଆମ ଶରୀର ସୁସ୍ଥ ରହିବ, ଏକ୍ସରସାଇଜ୍ କଲେ ଆମ ମେଣ୍ଟାଲ୍ ହେଲ୍ଥ ସୁସ୍ଥ ରହିବ।
0: ଆଚ୍ଛା, ଶେଷ ପ୍ରଶ୍ନ, ଯେ ସୁରକ୍ଷିତ ଖାଦ୍ୟ ଆଉ ସୁସ୍ଥ ଜୀବନ, ଏହି ବାର୍ତ୍ତାକୁ ଆମର ଆଜିର ୟୁଥ୍ମାନେ କିପରି ପ୍ରଚାର କରିପାରିବେ?
1: ଏହି ବିଷୟରେ ପ୍ରଥମେ ଯୁବପିଢ଼ିଙ୍କ ଦାୟିତ୍ୱ ହିଁ ସବୁଠାରୁ ଆଗ ରହିଛି, କାରଣ ଆଗକାଳ ପରିବେଶରେ ସୁସ୍ଥତା ଥିଲା, ବାୟୁମଣ୍ଡଳରେ ଶୁଦ୍ଧତା ଥିଲା, ଫସଲ ପ୍ରାକୃତିକ ଉପାୟରେ କରାଯାଉଥିଲା, ତେଣୁ ଖାଦ୍ୟ ଦ୍ୱାରା ଶରୀର ସୁରକ୍ଷିତ ଥିଲା। କିନ୍ତୁ ଏବେକାର ପରିବେଶ ଏପରି ଭାବେ ପ୍ରଦୂଷିତ ହେଲାଣି ଯେ ଜଣେ ଯଦି କୌଣସି ଜଙ୍କ୍ ଫୁଡ୍ ଖାଉନଥିବ ତାହେଲେ ବି ତା ଶରୀର ଉପରେ କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି, କାରଣ ଫସଲରେ ପେଷ୍ଟିସାଇଡ୍ସ ଓ ବିଭିନ୍ନ କେମିକାଲ ସ୍ପ୍ରେ କରାଯାଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆମ ଯୁବପିଢ଼ିମାନଙ୍କୁ ଉଚିତ ପଦକ୍ଷେପ ନେବାକୁ ପଡ଼ିବ। ଧନ୍ୟବାଦ। ଜୟ ଜଗନ୍ନାଥ।
0: ଧନ୍ୟବାଦ।

0: ମୁଁ ମୟୂରଭଞ୍ଜର ବାସିନ୍ଦା, ବର୍ତ୍ତମାନ ମୁଁ ଆସାମ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିଭାଗ ଛାତ୍ର।
1: ଆଚ୍ଛା ଆପଣ କୁହନ୍ତୁ ଯେ ରାନ୍ଧିବା ପୂର୍ବରୁ ହାତ ଧୋଇବା କେତେ ଆବଶ୍ୟକ?
0: ରାନ୍ଧିବା ପୂର୍ବରୁ ହାତ ଧୋଇବାଟା ନିହାତି ଆବଶ୍ୟକ, କାହିଁକି ନା ଆମ ହାତରେ କେତେବେଳେ କ'ଣ ମାଇକ୍ରୋସ୍କୋପିକ ଜୀବାଣୁ ବା କିଛି ଜର୍ମ ଲାଗିଛି ସେଇଟା ଆମେ ଖାଲି ଆଖିରେ କେବେ ଦେଖିପାରିବା ନାହିଁ। କେତେବେଳେ ଆମେ ଫୋନ୍ ଧରିକି ହଉ ବା କବାଟର ହ୍ୟାଣ୍ଡେଲ ଧରି ହଉ କି ବିଶେଷ ସବୁଠୁ ବେଶୀ ଯାହା ଜୀବାଣୁ ଆଣିପାରେ ପଇସା ଧରି ହଉ ଟଙ୍କା ନୋଟ୍ ଧରି ହଉ ସେଥିରୁ ଆମ ହାତକୁ ବହୁତ କିଛି ମାଇକ୍ରୋସ୍କୋପିକ ଜର୍ମ ଆମ ହାତକୁ ଆସିଯାଇଥାନ୍ତି, ଯୋଉଟାକି ଆମେ ଯଦି ହାତ ନ ଧୋଉଛୁ ତାହେଲେ ଆମର ପରିବାପତ୍ର ବା ଆମର ବାସନ ଯୋଉଥିରେ ଆମେ ରୋଷେଇ କରିବୁ ବା ତେଲ ତେଲ ଆପଣଙ୍କର ବୋତଲ ହଉ ଏସବୁ ଯେତେ ସଫା ରହିଲେ ବି ଆମ ହାତରେ ଯଦି କିଛି ସେମିତି ମାଇକ୍ରୋସ୍କୋପିକ ଜର୍ମ ରହୁଛି ତାହେଲେ ସେସବୁ ଖାଦ୍ୟକୁ ଯିବ ନିହାତି, ଖାଦ୍ୟ ଦ୍ଵାରା ଦୂଷିତ ହବ, ଖାଦ୍ୟ ଖାଇବା ଉପଯୋଗୀ ଜମା ହବ ନାହିଁ। ଆଉ ତେଣୁ ଯେତେ ବି ଆପଣଙ୍କର ଆପଣ ରୋଷେଇ ଘର ପରିଷ୍କାର ରଖନ୍ତୁ ବା ଆପଣଙ୍କର ଗ୍ୟାସ କି ଯୋଉଥିରେ ରୋଷେଇ କରିବେ ସବୁ ପରିଷ୍କାର ରଖନ୍ତୁ ବା ଯାହା କରନ୍ତୁ ହାତ ଧୋଇବା ନିହାତି ଆବଶ୍ୟକ।
1: ବାସି ଖାଦ୍ୟ ଖାଇଲେ କଣ କଣ ସବୁ ସମସ୍ୟା ହୋଇପାରେ?
0: ବାସି ଖାଦ୍ୟ ଖାଇବା ଆଉ କିଛି ନୁହଁ, ବରଂ ଜୀବାଣୁ ଭୂତାଣୁ ଯେତେ ସବୁ କ୍ଷତିକାରକ କବକ ବ୍ୟାକ୍ଟେରିଆ ଇତ୍ୟାଦିଙ୍କୁ ଆମ ଶରୀର ଭିତରକୁ ନିମନ୍ତ୍ରଣ ପତ୍ର ଦବା, ଏସବୁ ଖାଇବା ଦ୍ଵାରା ଫୁଡ୍ ପଏଜନିଂ ଆଉ ଏଇ ପେଟ ବଥା ବାନ୍ତି ଡାଇରିଆ ବେଳେ ବେଳେ ୱିକନେସ୍ ଏସବୁକୁ ବଢିପାରେ କଥା, ଆଉ କେତେବେଳେ କେତେବେଳେ ଡିହାଇଡ୍ରେସନ ବି ହୁଏ ଯାହାଦ୍ୱାରା କି ମେଡିକାଲ ଟ୍ରିଟମେଣ୍ଟ ବି ଦରକାର ପଡିପାରେ। ଫୁଡ୍ ପଏଜନିଂ ତ ଆପଣମାନେ ଜାଣନ୍ତି ହିଁ ସେ କେତେ କ୍ଷତିକାରକ କେତେ ସାଂଘାତିକ ହେଇପାରେ, ତେଣୁ ବାସି ଖାଦ୍ୟ ନ ଖାଇକି ଗୋଟେ ତଟକା ଖାଇବା ତଟକା ଖାଦ୍ୟକୁ ଆମେ ବାଛିବାଟା କେବଳ ଯେ ଖାଲି ସ୍ୱାଦ କଥା ସେ କଥା ନୁହେଁ, ବରଂ ନିଜର ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ବି ଇଏ ଗୋଟେ ଅତି ଦରକାରୀ ଜିନିଷ।
1: ଆଚ୍ଛା ଫ୍ରିଜରେ ଯୋଉ ଖାଦ୍ୟଟା ରୁହେ ସେଟାକୁ ଆମେ କେମିତି ଷ୍ଟୋର କରିକି ରଖିବା ଉଚିତ?
0: ରେଫ୍ରିଜରେଟରରେ ଖାଇବା ରଖିବା ବା ଖାଦ୍ୟ ଷ୍ଟୋର କରିବା ଏଥିରେ ଗୋଟେ ପ୍ରମୁଖ ଭୁଲ ଯୋଉଟା ବା ଆମେ ଯୋଉଟା ଭୁଲ କରୁ ଗୋଟେ ସେ ହଉଛି କି ଆମେ ଗରମ ଥିବ ଖାଦ୍ୟ ତାକୁ ନେଇକି ସିଧା ଫ୍ରିଜରେ ପୁରେଇ ଦଉ କିମ୍ବା ଫ୍ରିଜରୁ କାଢିବୁ ସିଧା ତାକୁ ଗରମ କରିବୁ, ଏସବୁ ବିଲକୁଲ ଠିକ ନୁହେଁ। ଆମେ ଯଦି କୌଣସି ଖାଦ୍ୟ ବଳିଗଲା ଅଧିକା ହେଇଗଲା ତାକୁ ଆମେ ଫ୍ରିଜରେ ରଖିବା ପାଇଁ ଚାହୁଁଛୁ ପରେ ଖାଇବା ପାଇଁ ବା ପରେ କିଛି ରୋଷେଇ କରିବା ପାଇଁ କିଛି ବି, ପ୍ରଥମେ ତାକୁ ଯଦି ସେ ଗରମ ଅଛି ତାକୁ କିଛି ସମୟ ବାହାରେ ରଖନ୍ତୁ, ତାକୁ ଥଣ୍ଡା ହବା ପାଇଁ ଛାଡ଼ନ୍ତୁ, ତାପରେ ତାକୁ ଫ୍ରିଜ ଭିତରେ ରଖନ୍ତୁ। ତାପରେ ଆଉ ଗୋଟେ ମୁଖ୍ୟ କଥା ହଉଛି ଅଲଗା ଅଲଗା ରଖନ୍ତୁ, ଆପଣ ଫଳ ସହିତ ରନ୍ଧା ଖାଦ୍ୟ ରଖନ୍ତୁନି କେବେ, ତା ଦ୍ଵାରା ତରକାରୀର ଅସୁବିଧା ହବ ହବ ଏ ଫଳର ବି ଅସୁବିଧା ହେଇପାରେ, ତେଣୁ ଫଳ ପାଇଁ ଅଲଗା ଜାଗା ଯୋଉଟା ତଟକା ପରିବା ବା ଫଳ ରଖୁଛନ୍ତି ତା ପାଇଁ ଗୋଟେ ଅଲଗା ଜାଗା ରଖନ୍ତୁ, ଯଦି ରନ୍ଧା ଖାଦ୍ୟ ରଖୁଛନ୍ତି ତା ପାଇଁ ଅଲଗା ଜାଗା ରଖନ୍ତୁ, ଯଦି ଆପଣଙ୍କର କଞ୍ଚା ମାଛ କି ମାଂସ ରଖୁଛନ୍ତି ତାକୁ ସେମିତି ତଳ ଜାଗାରେ ରଖନ୍ତୁ ଯେମିତିକି ସେଠୁ କିଛି ବହି କି ତଳ ସେଲ୍ଫରେ ଯାହା ଥିବ ସେସବୁ କିଛି ଖରାପ ନ ହଉ, ଏସବୁ ଧ୍ୟାନ ରଖନ୍ତୁ। ଆଉ ଫ୍ରିଜଟା ଗୋଟେ ବ୍ୟବହାର କରନ୍ତୁ ଯେ ହଁ ଆଜି କିଛି ବଳିଗଲା ଆମେ ସେଟା କାଢିକୁ ଇଏ କରିଦେବୁ, କିନ୍ତୁ ତାକୁ ଯେ ଗୋଟେ ଆମେ ରଖିବା ବହୁତ ଦିନ ବ୍ୟବହାର କରିବା ତା ଦ୍ଵାରା ଖାଇବାଟା ଖରାପ ହବ, ତେଣୁ ସେଟା ଧ୍ୟାନ ଦେବା ଦରକାର।
1: କିଚେନ ହାଇଜିନିକ ମେଣ୍ଟେନ କରିବାର ସରଳ ଉପାୟ କ'ଣ?
0: କିଚେନ ହାଇଜିନ ମେଣ୍ଟେନ କରିବାର ସବୁଠୁ ସରଳ ଉପାୟ ହଉଛି ଆପଣ ରୋଷେଇ କଲେ ସଫା କରନ୍ତୁ, ସାଙ୍ଗେ ସାଙ୍ଗେ ତାକୁ ପଛିକି ଧୋଇକି ସଫା କରନ୍ତୁ, ରୋଷେଇ ପୂର୍ବରୁ ବି ସଫା କରନ୍ତୁ, ରୋଷେଇ ସରିଲା ତାପରେ ବି ସଫା କରନ୍ତୁ, ତା ଛଡା ଆପଣ ଯୋଉ ବାସନ କୁସନ ବ୍ୟବହାର କରୁଛନ୍ତି ତାକୁ ବି ସଫା ରଖନ୍ତୁ, ଆଉ କେବଳ ଯେ ଗ୍ୟାସ କି ସେଇ ଯୋଉଟା ଆପଣ ରୋଷେଇ କରୁଛନ୍ତି ତାକୁ ସଫା କରିଦେବେ ସେୟା ନୁହେଁ, ଆପଣଙ୍କର କିଚେନର ଅନ୍ୟ ସବୁ ଜାଗା ବି ତାକୁ ପୋଛା ମାରି ହଉ କିମ୍ବା ଝାଡୁ କରି ହଉ ଯେମିତି ଆବଶ୍ୟକତା ଅନୁସାରେ ଆପଣ ସୁବିଧା ଦେଖିବେ ବ୍ୟବସ୍ଥା ଆପଣ ସେ ଅନୁସାରେ କରିବେ, କିନ୍ତୁ ନିହାତି ଭାବରେ ଆପଣଙ୍କର

0: କହିଲେ ଆପଣ ଦେଖିପାରୁଛନ୍ତି ମାଇକ୍ରୋସ୍କୋପିକ ଲେବୁଲରେ ବି ଯେ ପାଣି ଦୂଷିତ ଅଛି, ତାକୁ ବିଲକୁଲ ବି ବ୍ୟବହାର କରନ୍ତୁ ନାହିଁ। ଆପଣ କିଛି ପ୍ରକାରରେ ତାକୁ ତାର ବିଶୁଦ୍ଧିକରଣ କରନ୍ତୁ ଏବଂ ତାପରେ ଯାଇ ତାକୁ ଖାଦ୍ୟ ରାନ୍ଧଣା ବା ଧୁଆଧୁଇ ଇତ୍ୟାଦି ବ୍ୟବହାର କରିବେ ଯାହା।
1: ବହୁତ ବହୁତ ଧନ୍ୟବାଦ ସାର୍।
0: ଧନ୍ୟବାଦ। ଜୟ ଶ୍ରୀ ଜଗନ୍ନାଥ।

ଶ୍ରୋତା ବନ୍ଧୁ, ଆଜିର ସୁରକ୍ଷିତ ଓ ସୁସ୍ଥ ଜୀବନ ବିଷୟର ଆଲୋଚନା ଏଠାରେ ସମାପ୍ତ ହେଲା। ଆମ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ସଚେତନା ଯେମିତିକି ସ୍ୱଚ୍ଛ ଖାଦ୍ୟ ଖାଇବା, ପରିଷ୍କାର ପାଣି ପିଇବା ଓ ସଠିକ୍ ଖାଦ୍ୟ ଅଭ୍ୟାସ ଗଢ଼ିବା ଆମକୁ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଦେଇଥାଏ। ତେଣୁ ମନେ ରଖନ୍ତୁ, ସୁରକ୍ଷିତ ଖାଦ୍ୟ ହେଉଛି ସୁସ୍ଥ ଜୀବନର ପ୍ରଥମ ପଦକ୍ଷେପ।

ଯୁବବନ୍ଧୁ ବର୍ତ୍ତମାନ ଶୁଣିବା କିଛି ଜଣା ଅଜଣା ତଥ୍ୟ। ଭାରତରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ଫୁଡ୍ ପଏଜନିଂରେ ପୀଡ଼ିତ ହୁଅନ୍ତି, ଯାହାର ମୁଖ୍ୟ କାରଣ ହେଉଛି ଅସୁରକ୍ଷିତ ଓ ଅସ୍ୱଚ୍ଛ ଖାଦ୍ୟ। ଅନେକ ସମୟରେ ଦେଖିବାକୁ ସୁନ୍ଦର ଓ ଫ୍ରେଶ୍ ଲାଗୁଥିବା ଫଳ ମଧ୍ୟ ହାର୍ମଫୁଲ୍ କେମିକାଲ ବ୍ୟବହାର କରାଯାଇଥାଏ। WHO ଅନୁସାରେ ହାତ ଭଲ ଭାବରେ ଯଦି ଧୋଇକି ଖାଇବା ତାହେଲେ ଆମେ ଅନେକ ରୋଗରୁ ବଞ୍ଚିପାରିବା। ଫ୍ରିଜ୍ରେ ରଖାଯାଇଥିବା ସମସ୍ତ ଖାଦ୍ୟ ସୁରକ୍ଷିତ ନୁହଁ। ଫାଷ୍ଟଫୁଡ୍ରେ ଅଧିକ ମାତ୍ରାରେ ଲୁଣ, ଚିନି, ତେଲ ଥାଏ, ତେଣୁ ତାହା ଦୀର୍ଘ ସମୟ ରହିଲେ ଡାଇବେଟିସ୍ର କାରଣ ହୋଇଥାଏ। ଓ ଯୁବବନ୍ଧୁ, ଆମେ ଯଦି ପ୍ଲାଷ୍ଟିକ୍ କଣ୍ଟେନର୍ରେ ଗରମ ଖାଦ୍ୟ ରଖିବା ସେଥିରେ ଥିବା କିଛି ହାର୍ମଫୁଲ୍ କେମିକାଲ ଖାଦ୍ୟ ସହିତ ମିଶିଯାଇଥାଏ, ଯାହାକି ଆମ ଶରୀର ପାଇଁ କ୍ଷତିକାରକ। ଅନେକ ଲୋକ ଏକ୍ସପାଇରି ଡେଟ୍ ଦେଖନ୍ତି କିନ୍ତୁ ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ଚେକ୍ କରନ୍ତିନି। ଏହି ଦୁଇଟା ଯାକ

ହେଲେ ବନ୍ଧୁ ଆଜି ତ ସମୟ ହୋଇସାରିଲାଣି। ଆଶା କରୁଛି ଆଜିର ଯୁବବାଣୀ କାର୍ଯ୍ୟକ୍ରମ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଯଦି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଆମକୁ ଚିଠି ଲେଖି ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆଉ ଆମ ପିନ୍କୋଡ୍ ନମ୍ବରଟି ହେଉଛି 760001। ପୁଣି ଥରେ କହିଦେଉଛି 760001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ବର୍ଷା ବିଦାୟ ନେଉଛି। ନମସ୍କାର।

ସମନ୍ୱିତ ମତ୍ସ୍ୟ ଚାଷ ଓ ତାହାର ଲାଭ ଏ ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସନ୍ତୋଷ୍ମିତା ପ୍ରଧାନଙ୍କ ସହିତ ସାକ୍ଷାତକାର ରାତି 8ଟାରେ ପ୍ରଚାର କରିବୁ କେତେ ହିନ୍ଦୀ କଥାଚିତ୍ର ଗୀତ ପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଆଜି ରାତି 8:15 ସାପ୍ତାହିକ ସମାଚାର ଦର୍ପଣ କାର୍ଯ୍ୟକ୍ରମ ରହିଛି ରାତି 8:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସମାଚାର ସନ୍ଧ୍ୟା ରାତି 8:39 ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ବିଭର୍ତ୍ତି କାର୍ଯ୍ୟକ୍ରମ ଶୁଣିପାରିବେ ଆଜି ରାତି 9ଟାରେ ଆଜି ରାତି 10ଟାରେ ଶୁଣିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରିଲେକ୍ରୁ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:35 ରହିଛି ଅଖିଳ ଭାରତୀୟ ସଙ୍ଗୀତ ସଭା କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ତେବେ ଶ୍ରୋତାଙ୍କୁ ଦିଆଥିଲା ଚଳିତ ଅଧିବେଶନର ସନ୍ଧ୍ୟାରେ ଆଜି ଆମ କେନ୍ଦ୍ର ଦ୍ୱାରା ପ୍ରଚାରିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଶ୍ରୋତାବନ୍ଧୁ ଶୁଣିଲେ ବାବୁଲ ସୁପ୍ରିୟ ଏବଂ ନିବେଦିତାଙ୍କ କଣ୍ଠରେ ଓଡ଼ିଆ ଆଲବମ୍ ଗୀତ ଗୁଡ଼ିକ। ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ପରେ ଶୁଣିବେ ଜନଜୀବନ ସମ୍ବାଦ। ରିଲେକୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ଓଆର୍ଏସ୍ କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟ ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିତ୍ତିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟି ରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟ ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର, କେନ୍ଦ୍ରୀୟ ଲୋକସେବା ଆୟୋଗ, ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ

0: ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ December 2024 ମସିହାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ପଦକ୍ଷେପ ସାଇକେଲ ଚାଳନାକୁ ଅନେକ ସ୍ୱାସ୍ଥ୍ୟଗତ ସୁଫଳ ସହିତ ଏକ ସ୍ଥାୟୀ ସମାବେଶୀ ଏବଂ ପରିବେଶ ଅନୁକୂଳ ବ୍ୟାୟାମ ଭାବେ ପ୍ରୋତ୍ସାହିତ କରିଥାଏ। ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ ଅବସରରେ ଏକ ସାଇକ୍ଲୋଥନର ଆୟୋଜନ କରାଯାଇଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ରିଜର୍ଭ ଅଫିସ ଏବଂ ବରିଷ୍ଠ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ପୁଲିସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ଶାରୀରିକ ସୁସ୍ଥତା ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିସି ଯୋଗଦେଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ସମ୍ବଲପୁରଠାରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନସାଇକେଲ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ କ୍ରୀଡ଼ା ପ୍ରାଧିକରଣ ପ୍ରଭାରୀ ଅଭୟ ତିୱାରୀଙ୍କ ନେତୃତ୍ୱରେ ଏକ ସାଇକେଲ ରାଲି ଏବଂ ଶାରୀରିକ ସୁସ୍ଥତା ସଂକ୍ରାନ୍ତ ସଚେତନତା ଅଭିଯାନ ହୋଇଥିଲା। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ଆଜି ଜର୍ମାନୀ ଓ ଇଟାଲୀକୁ ଆମ୍ବ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କରେ ଶ୍ରୀ ସିଂହଦେଓ କହିଛନ୍ତି,
1: 2024 ଆମେ ବିଦେଶକୁ ପନିପରିବା ଏବଂ ଫଳମୂଳକୁ ରପ୍ତାନୀ କରିବା ଆରମ୍ଭ କରିଛୁ। ତାକୁ ବେଲି କାର୍ଗୋ ମାଧ୍ୟମରେ ତାକୁ ବିଦେଶକୁ ରପ୍ତାନୀ କରିବା ପାଇଁ ଉଦ୍ୟମ କରିଥିଲୁ ଏବଂ ଚାଷୀମାନଙ୍କର ଇନକମକୁ ଡବଲ କରିବା ପାଇଁ ଯେଉଁ ସେହି ଆକାରରେ ଏଇଟାକୁ ଆମେ କରୁଛୁ। ଗତ ବର୍ଷ ବି ପାଟଣାଗଡ଼ର ଆମ୍ବ ଚାଷୀମାନେ ତାଙ୍କ ଆମ୍ବକୁ ବିଦେଶକୁ ରପ୍ତାନୀ କରିଥିଲେ। ଏଇଟା ଦ୍ୱିତୀୟ ବର୍ଷ, ଏଇ ବର୍ଷ ଯାଉଛି ସେକେଣ୍ଡ ଫେଜ୍ରେ।
0: କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବା ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସ ବାର୍ତ୍ତା ରହିଛି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 420,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଜାରି ରହିଛି। ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ବର୍ତ୍ତମାନ ସୁଦ୍ଧା 595,907 ପରିଗଣନା ଫର୍ମ ପ୍ରଦାନ କରିଛନ୍ତି। ଏହି ସମ୍ବନ୍ଧୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ନାଗରିକମାନଙ୍କ ମଧ୍ୟରେ ସ୍ୱଚ୍ଛ ନିର୍ବାଚନ ସମ୍ପର୍କିତ ସଚେତନତା ସୃଷ୍ଟି ପାଇଁ ଚୁନାଓ ପାଠଶାଳାର ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ଏବଂ ମତଦାନର ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜିର୍କେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନାଗଲୋର ଗ୍ରାମରେ ଅବସ୍ଥିତ ଜାଫ୍ରା ନର୍ସରୀ ବୁଲି ଦେଖିଥିଲେ। ଏହି ନର୍ସରୀକୁ ଆଇଡିଏ ମାଲକାନଗିରି ପକ୍ଷରୁ ସେତୁ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର

0: ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
1: ଶୁଣୁଥିଲେ ଜନଜୀବନ ସମ୍ବାଦ, ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ।
2: କାର୍ଯ୍ୟକ୍ରମ ଶୁଣୁଛ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 106.6 ମେଗାହର୍ଟ୍ଜ ଯୋଗେ। ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଆମର ଆସନଶୁଣା ପ୍ରଥମ ଗୀତଟି ଆମେ ନେଇଛୁ ଜଗ ହାତରେ ପଘା ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ। ଦେବଦାସ ଛଟାଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ଅକ୍ଷୟ ମହାନ୍ତି।

ପ୍ରଯୁକ୍ତି ବିଦ୍ୟାର ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚି ପାରିଛି। ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 400 ଥିବାବେଳେ ଏହା ବର୍ତ୍ତମାନ 230,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂହ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। January 1 ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷ ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାତ୍ରମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ।

ଜଣାଇଛନ୍ତି। ସେ କହିଛନ୍ତି ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ୱିକେଟ୍ ବିନିମୟରେ 113 ରନ୍ ସଂଗ୍ରହ କରିଛି। ରମହତ୍ ମତ୍ ଶାହା 43 ରନ୍ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ରେବୁତନ୍ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ

0: ବେଳେ ପାସ୍ ହାର 90.06% ରହିଛି। କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି। ଖୋର୍ଦ୍ଧା ପୁଲିସ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ସନା କହିଛନ୍ତି, ଏହି ପଦକ୍ଷେପ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା। ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ସେ ଆତଙ୍କବାଦ, ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଆଜି ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ପଢ଼ି ଶୁଣିଲେ ଲହରିକା ପଟ୍ଟନାୟକ ପ୍ରସ୍ତୁତ ଆଞ୍ଚଳିକ।
2: ଏତେବେଳେ ଯାଏଁ ଶୁଣିଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ତୋତେ ଯଦି ଲୋଭ ହେଇଥାନ୍ତା ତାହେଲେ ତୁ ଜୈବିକ ଚାଷ କରିଥାନ୍ତୁ, ଜୈବିକ ଚାଷରେ ଅଧିକ ପଇସାରେ।
1: ମୁଁ ଜାଣିଛି କି, ମତେ ତ ଯାହା କହିବେ, ଆମ ଗାଁର ସେ ମଜା ହେଇନା ମତେ କହିଲା, ଆଉ ଟିକେ ଧାନ ଦୁର୍ବଳ ହେଇଛି ନା ଟିକେ ପଟାସ ମାରିଦେ, ମୁଁ ମାରୁଛି, ମୁଁ ଆଉ ଏତେ କଥା ଜାଣିଛି।
0: ସେଇଥିପାଇଁ ସାର ମାନେ ଅଛନ୍ତି କି ନାହିଁ କହିବା ପାଇଁ, ତୁ
1: ହଁ
0: ମାଧିଆକୁ ତାକୁ ପଚାରି ଉପରେ ସେଇ ହବ ତୋର।
1: ମାନେ ସତ କଥା, ସବୁ ବ୍ଲକରେ ତ ଏବେ ଆମର କୃଷି ଅଧିକାରୀ ଅଛନ୍ତି, ଉଦ୍ୟାନ କୃଷି ଅଧିକାରୀ ସମସ୍ତେ ଅଛନ୍ତି, ସେମାନଙ୍କ ପରାମର୍ଶ ନେଇକି ଆମ ବିଲ ଚାଷ କରିବାକୁ ପଡିବ। ହେଲେ ରୂପାନାନୀ କଣ ବୁଝିଲ ନା, ମୁଁ ଗୋଟେ ଦିନ ଗୋଟେ ବୈଠକକୁ ଯାଇଥିଲି, କିଛି ଆମର ଯୁବକ ଭାଇମାନେ କହିଲେ ଆମେ ମାଛ ଚାଷ କରିବା, ହେଲେ କଣ କେମିତି କରୁଛୁ ଆମେ ଜାଣିପାରୁନେ। ମତେ କହିଲେ, ହେଲେ ମଙ୍ଗଳ ଭାଇ ତମେ ଯାଉଛ ପରା ଆକାଶବାଣୀର ବୈଠକକୁ, ମାଛ ଚାଷ ବିଷୟରେ ଗୋଟେ ଦିନ ଆଲୋଚନା କରୁନ। ବୁଝିଲ ନା, ବରହମପୁରରେ ଆମର ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି ନା, ମୁଁ ବୋଲୁଛ

0: ତମେ ଜାଣିପାରୁନେ ମତେ କହିଲେ ହେଲେ ମଙ୍ଗଳ ଭାଇ ତମେ ଯାଉଛ ପରା ଆକାଶବାଣୀର ବୈଠକକୁ ମାଛ ଚାଷ ବିଷୟରେ ଗୋଟେ ଦିନ ଆଲୋଚନା କରୁନ। ବୁଝିଲ ନା ବରହମପୁରରେ ଆମର ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି ନା, ମୁଁ ବୋଲିଛ ସେଠିକି ପଳେଇଥିଲି।
1: ହର୍ଟିକଲଚର କରିବେ ଆଉ ଭେଟନାରୀର କିଛି କରିବେ ତ ଭର୍ମି କମ୍ପୋଷ୍ଟ କରିବେ ପୁରା ସବୁକୁ କମ୍ବାଇନ୍ କରିକି ଯେଉଁ କରାଯାଏ ଚାଷଟା ସେଟାକୁ ଇଣ୍ଟିଗ୍ରେଟେଡ଼ ସମନ୍ୱିତ ମାଛ ଚାଷ କରାଯାଏ, ଯେଉଁଟାରେ କି ଆପଣ ସବୁଥିରୁ ଲାଭ ହେଇପାରିବେ। ମାନେ ଇଆଡ଼ୁ ମାଛରୁ ବି କିଛି ଲାଭ ପାଇପାରିବେ, ସିଆଡ଼ୁ ଗାଈରୁ ନହେଲେ ଡକେରୀରୁ ଡକ୍ ରଖିବେ ନହେଲେ ପୋଲଟ୍ରିରୁ ଯେଉଁଥିରେ ବି ଆପଣ ସବୁଥିରେ ବି ଏଗ୍ରିକଲଚରରୁ କିଛି ଲାଭ ପାଇବେ, ହର୍ଟିକଲଚରରୁ କିଛି ଫଳ ଭେଜିଟେବୁଲ୍ସ ଲଗେଇକି ଆପଣ କିଛି ଲାଭ ପାଇପାରିବେ। ତ ଏଇ ଯେଉଁ ମାଛ ଯେଉଁ ଚାଷୀର ଆୟ ଦ୍ୱିଗୁଣ କରିବା ପାଇଁ ଏଇ ଚାଷଟା କରାଯାଏ। ମାନେ ସମନ୍ୱିତ ମାଛ ଚାଷ କଲେ ଜଣେ ତା ନିହାତି ଦ୍ୱିଗୁଣ ହେବ। ଗୋଟିଏ ସେ ଯେତେବେଳେ ପ୍ରଥମେ ଆଗରୁ ମାଛ ଚାଷ ପୂର୍ବରୁ ସେମାନେ ସବୁ ଧାନ ଚାଷ କରୁଥିଲେ, ଖାଲି ଧାନ ଚାଷରେ ସେମାନେ ବର୍ଷ ବର୍ଷ ବିତି ଯାଉଥିଲା, ଯେତିକି ଆୟ କରିପାରୁନଥିଲେ। ଏବେ ତା ସହିତ ଯେଉଁ ଅଲଗା ଅଲଗା ଏଲଆଇଡ଼ି ସେକ୍ଟର ଏଗ୍ରିକଲଚର ଆଣ୍ଡ ଏଲଆଇଡ଼ିର ସବୁ ମିଶିକି ଯେଉଁ ଚାଷଟା କରାହେଉଛି, ଯାହାଦ୍ୱାରା କି ସେମାନଙ୍କର ଆୟ ଦ୍ୱିଗୁଣ, ଏଇଟା ସବୁ ମାନେ ଆମର ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ଆମର ଚାଷୀର ଆୟକୁ ଦ୍ୱିଗୁଣ କରିବା। ସେଥିପାଇଁ ଏଇ ସବୁ ମାଧ୍ୟମରେ ଚାଷ କଲେ ଆପଣଙ୍କର ଆୟ ଚାଷୀଙ୍କର ଦ୍ୱିଗୁଣ ହେବ।
0: ମ୍ୟାଡ଼ାମ୍, ଆପଣ ସମନ୍ୱିତ ଚାଷ କଲେ ଚାଷୀର ଆୟ ଦ୍ୱିଗୁଣ ହବ ବୋଲି ଆପଣ ଯେଉଁ ପରାମର୍ଶ ଦେଲେ ବହୁତ ବଢ଼ିଆ କଥା, କିନ୍ତୁ ଜଣେ ସମନ୍ୱିତ ଚାଷ କରିବା ପାଇଁ ଗୋଟେ ଚାଷୀର କ'ଣ ସବୁ ସର୍ବନିମ୍ନ ଆବଶ୍ୟକତା କ'ଣ ରହିଛି?
1: ତାର ନିଜର ଗୋଟେ ତାର ନିଜର କିଛିଟା ଜାଗା ଥିବ, ତାର ବାରିରେ ଜାଗା ଥାଉ କି ନିଜର କିଛି ଜମି
0: ପଟା
1: ନିହାତି ଗୋଟେ, ଯଦି ସେ ଗୋଟେ ଏକରଟେ ବି ଜାଗାରେ କଲେ ବି ସେ କରିପାରିବ। ଅଧା ଏକରର ପୋଖରୀ ଖୋଳିବ ନହେଲେ ଅଧା ଏକର ଛୋଟ ବି ପୋଖରୀ ଖୋଳିବ କିଛି ଅସୁସ୍ଥା ନାହିଁ। ତା ସାଇଡ଼ରେ ସେ ହୁଡ଼ାରେ ସିଏ ତ ଲଗେଇ ପାରିବ ନା ଏଗ୍ରିକଲଚର ମାନେ ହର୍ଟିକଲଚର ପରିବା ଚାଷ କରିପାରିବ, ଆଉ ତାପରେ ସେଇ ପାଖରେ ଯଦି ଧାନ ଯଦି କରିପାରିବ, ଆଉ ଏବେ ତ ସେମିତି କିଛି ନାହିଁ ଯେ ଡକେରୀ ଯେଉଁ ମାନେ ଡକେରୀ ଚାଷ ରକ୍ ଯେଉଁ ବତକ ରଖୁଛନ୍ତି ପୋଖରୀରେ, ସେ ତ ବତକ ପୋଖରୀ ଉପରେ ହିଁ ହୁଡ଼ା କରିକି ମାନେ ଗୋଟେ ଘର ଭଳିଆ କରିଦେଉଛନ୍ତି, ତା'ପରେ ରଖୁଛନ୍ତି। ତ ଅଳ୍ପ ଜାଗାରେ ବି ଜଣେ ଚାହିଁଲେ ଆଇଡ଼ିଆ ଖର୍ଚ୍ଚ କରିକି ବି ସିଏ କରିପାରିବ।
2: ଆମର କଲ୍ଟା ଆସିଯାଇଛି ମ୍ୟାମ୍, ଆମେ ନେଇଯିବା।
1: ହଁ ନିଶ୍ଚୟ।
2: ହ୍ୟାଲୋ
3: ହ୍ୟାଲୋ
2: ହ୍ୟାଲୋ କିଷାନ ଭାଇଙ୍କୁ ସ୍ୱାଗତ, କିଏ କହୁଥିଲେ ଭାଇ, ନିଜ ପରିଚୟ ଦେବେ।
3: ମୁଁ ସନାତନ ବେହେରା କହୁଥିଲି।
2: ଦେଖନ୍ତୁ
1: ଭାଇ, ଆପଣ କେମିତି ଟାଇପ୍ର ମାଛ ଚାଷ କରିବାକୁ ଚାହୁଁଛନ୍ତି ସେଇଟା ଜାଣିବା ଦରକାର। ପ୍ରଥମେ ଦୁଇ ପ୍ରକାର ଅଛି, ଗୋଟେ ଜାଆଁଳ ମାନେ ଛୋଟ ଫ୍ରାଏରୁ ଫିଙ୍ଗରଲିଙ୍ଗ ଜାଆଁଳ ମାଛ ଚାଷ ଉତ୍ପାଦନ କରିବେ, ନା ଫିଙ୍ଗରଲିଙ୍ଗରୁ ଇୟରଲିଙ୍ଗ ବଡ଼ ମାଛ ଜାଆଁଳ ଉତ୍ପାଦନ କରିବେ। ଜେନେରାଲି ବଡ଼ ମାଛ ଜାଆଁଳ ଉତ୍ପାଦନ କରିବାକୁ ହେଲେ ଆପଣଙ୍କୁ ଫିଙ୍ଗରଲିଙ୍ଗ ସାଇଜ୍ର ମାଛ ଛାଡ଼ିବାକୁ ପଡ଼ିବ ଆପଣଙ୍କ ପୋଖରୀରେ। ଆଉ ଯଦି ଏକର ହେଇଥିବେ 6,000 କ୍ୱାଣ୍ଟିଟିର 60,000 ଟଙ୍କାର ଆପଣ ଜାଆଁଳ ଛାଡ଼ିବେ। ଆଉ ସେଇ ପୋଖରୀରେ

0: ମତ୍ସ୍ୟଚାଷରେ ଲାଭବାନ ପାଇବେ। ଆଉ ଯେଉଁ ପ୍ରଶ୍ନ ପଚାରିଲେ ଭାଇ, ଆପଣଙ୍କର ମତ୍ସ୍ୟଚାଷରେ କ'ଣ ସରକାରୀ ସହାୟତା ରହିଛି, ସେଇଟାରେ ଆମର ମତ୍ସ୍ୟ ପୋଖରୀ ଯୋଜନା ଯେଉଁଟା ରହୁଛି କମ୍ପୋନେଣ୍ଟ ୱାନ୍, ଯେଉଁଥିରେ କି ଆପଣ ନିଜେ ନିଜର ଜମି ଥିବ, ନିଜସ୍ୱ ଜମି ଥିବ, ତାହେଲେ ଆପଣ ପୋଖରୀ ଖୋଳିବେ। ଖୋଳିଲେ ଆପଣଙ୍କର ହେକ୍ଟର ପିଛା 11 ଲକ୍ଷ ଆପଣଙ୍କର ପ୍ରୋଜେକ୍ଟ କଷ୍ଟ, ତା'ର 40% ଜେନେରାଲ, 50% OSC/ST ଓମେନ୍ ହେଇଥିଲେ ପାଇବେ। ଆଉ ଆପଣଙ୍କର ମତ୍ସ୍ୟ ପୋଖରୀ ଯୋଜନା କମ୍ପୋନେଣ୍ଟ ଟୁ ଗୋଟେ ରହୁଛି, ଯେଉଁଥିରେ କି ଆପଣଙ୍କ ପୁରୁଣା ପୋଖରୀ ଥିବ, ଯେଉଁଥିରେ କି ଆପଣ ମାଛ ଚାଷ କରିବା ପାଇଁ ମାଛ ଜାଆଁଳ, ଖାଦ୍ୟ, ମେଡ଼ିସିନ, ଚିହ୍ନ ଏସବୁକୁ ପ୍ରୟୋଗ କଲା ପରେ ଆପଣ ତା'ର ପ୍ରୋଜେକ୍ଟ କଷ୍ଟ 4 ଲକ୍ଷ ରହୁଛି। ଆପଣ ନିଜେ ସେଟାକୁ ପ୍ରୟୋଗ କରିବେ, ତା'ର ବିଲ୍ ଭାଉଚର୍ ଆମକୁ ସବମିଟ୍ କଲେ ତା'ର 50% ଆପଣ ସବସିଡ଼ି ପାଇପାରିବେ। ଯଦି ଓମେନ୍ SC/ST ହୋଇଥିବେ, ଜେନେରାଲ ହୋଇଥିଲେ 40% ସବସିଡ଼ି ପାଇପାରିବେ। ଏହିସବୁ ସରକାରୀ ସହାୟତା ରହିଛି ମାଛ ଚାଷରେ।
1: ମ୍ୟାମ୍, ଆପଣ ଏବେ କହିଲେ କି ଗୋବର ଆଉ ଚୂନ ପକାଇବା ପାଇଁ, ଏଇଟା କେଉଁ ସମୟରେ ପକା ହେବ ଆଉ ଏଇଟା କେତେ ସମୟ ପରେ ତା'ର ମାଛ ଛଡ଼ା ହେବ, ସେଇଟା ବି ଟିକେ କହିଦିଅନ୍ତୁ ମ୍ୟାମ୍।
0: ନାଇଁ, ଗୋବର ଚୂନ ପକାଇବ ମାଛ ଚାଷ କରିବାର, ମାଛ ଜାଆଁଳ ଛାଡ଼ିବା ପୂର୍ବରୁ 7 ଡେଜ୍ ପୂର୍ବରୁ ଚୂନ ପ୍ରୟୋଗ କରିବ। ପ୍ରୟୋଗ କଲା ପରେ ଆର 2 ଦିନ, ମାଛ ଜାଆଁଳ ଛାଡ଼ିବାର 2 ଦିନ ପୂର୍ବରୁ ଗୋବର ପ୍ରୟୋଗ କରିବ।
1: ଆଜ୍ଞା ମ୍ୟାମ୍।
2: ଏଇଠି ଆମେ ଗୋଟେ କଲ୍ ନେଇଯିବା।
3: ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ କିଷାନ ବାଣୀକୁ ସ୍ୱାଗତ। କିଏ କହୁଥିଲେ ଭାଇ, ଯେ ପରିଚୟ ଦେବେ?
3: ମୁଁ ପୋଲଟାରୁ ରାଜକିଶୋର ଷଡ଼ଙ୍ଗୀ କହୁଥିଲି।
1: ହଁ ଭାଇ, କୁହନ୍ତୁ, ଆଜିର ଆପଣଙ୍କର ପ୍ରଶ୍ନ କ'ଣ?
3: ଦେଖନ୍ତୁ, ଆମର ଯୋଉ ମତ୍ସ୍ୟ ଚାଷ ଉପରେ ଆପଣଙ୍କର ପ୍ରସଙ୍ଗ ହୋଇଛି, ତାପରେ ଗାଁ ଗହଳିରେ ଲୋକମାନଙ୍କୁ ଜଣାଇବା ପାଇଁ ଆପଣଙ୍କର କଣ ସଚେତନତା କାର୍ଯ୍ୟକ୍ରମ ହୋଇଛି, ବା ଲୋକମାନଙ୍କୁ ସୂଚନା ଦେବା ପାଇଁ ଆପଣଙ୍କ ପାଖରେ କଣ ପଦକ୍ଷେପ ଅଛି, ଏ କାର୍ଯ୍ୟକ୍ରମ ମାଧ୍ୟମରେ ଜଣେଇ ସମସ୍ତେ ଶୁଣିବେ ଆଉ ତାର ଫାଇଦା ସେମାନେ ଉଠାଇପାରିବେ।
1: ନିଶ୍ଚୟ ନିଶ୍ଚୟ ଭାଇ, ଆପଣ ବହୁତ ହିତକାରୀ କ୍ୱେଶ୍ଚିନ୍ଟେ ପଚାରିଲେ, ଆଉ ଆର ଉତ୍ତର ଆମ ଏକ୍ସପର୍ଟ ଦେବେ ନିଶ୍ଚୟ।
0: ଭାଇ, ଆକ୍ଚୁଆଲି ପୋଲସରା ବ୍ଲକରେ ଗୋଟିଏ ଆସିଷ୍ଟାଣ୍ଟ ଫିସରିଜ ଅଫିସର, ମତ୍ସ୍ୟ ସହକାରୀ ମତ୍ସ୍ୟ ଅଧିକାରୀ ସେଇ ବ୍ଲକରେ ପୋଷ୍ଟିଂ ହୋଇଛନ୍ତି। ତାଙ୍କର କଣ୍ଟାକ୍ଟ ନମ୍ବର ଆପଣ ବ୍ଲକ ଅଫିସରୁ ଯାଇକି ପାଇପାରିବେ, ତାଙ୍କୁ କଣ୍ଟାକ୍ଟ କରିବେ, ସିଏ ଆପଣଙ୍କୁ ସବୁ ସ୍କିମ୍ ବିଷୟରେ ଡିଟେଲ୍ସ ବତେଇଦେବେ। ଏବେ ବି ଆମର ସେଇ ବ୍ଲକରେ, ଏବେ ସେଇ ବ୍ଲକ ନାହିଁ, ଆମର ଓଡ଼ିଶା ସାରା ସବୁ ବ୍ଲକରେ ଏବେ ଆମର ଆୱାରନେସ୍ କ୍ୟାମ୍ପ ଗୋଟେ ଟ୍ରେନିଂ ହେଉଛି, 1 ଡେ ଟ୍ରେନିଂ ପ୍ରୋଗ୍ରାମ୍ ହେଉଛି, ଯେଉଁଥିରେ କି ସମସ୍ତେ ସ୍କିମ୍ ବିଷୟରେ ଜାଣିବା ପାଇଁ, ସମସ୍ତଙ୍କୁ ଆୱାର କରିବା ପାଇଁ ଏଇଟା ଗୋଟେ ପଦକ୍ଷେପ ନିଆହେଇଛି। ଆଉ ପ୍ରତ୍ୟେକ ବ୍ଲକରେ ମେଳା ହେଉଛି, ମତ୍ସ୍ୟ ସମ୍ପଦ ପ୍ରାଣୀ ସମ୍ପଦ ମେଳା ହେଉଛି, ଏବେ ଡିଷ୍ଟ୍ରିକ୍ଟ ଲେବୁଲରେ ବି ମେଳା ଚାଲିଛି, ଆଉ ପ୍ରତ୍ୟେକ ବ୍ଲକରେ ବି ମେଳା ଚାଲିଛି, ମେଳା ହେଉଛି ପ୍ରତ୍ୟେକ ବର୍ଷ, ଆପଣ ସେଠୁ ବି କିଛି ଜାଣିପାରିବେ। ଆଉ ବହୁତ ଲିଫ୍ଲେଟ୍ ଆଉ ଇଏ ପେପରରେ ସବୁ ପବ୍ଲିଶ ବି ହେଉଛି, ଯେଉଁ ଥ୍ରୁରୁ ବି ଆପଣ ସବୁ ଜାଣିପାରିବେ ଆୱାରନେସ୍ ସ୍କିମ୍।
4: ହ୍ୟାଲୋ
1: ହ୍ୟାଲୋ
4: ମ୍ୟାଡ଼ାମ୍, ନମସ୍କାର।
1: ନମସ୍କାର ଭଉଣୀ, କିଏ କହୁଥିଲେ, ନିଜ ପରିଚୟ ଦେବେ?
4: ମୁଁ ପ୍ରଜ୍ଞା ପାଣିଗ୍ରାହୀ କହୁଥିଲି।
1: ଆଜ୍ଞା ଭଉଣୀ, ଆଜିର ଆପଣଙ୍କ ପ୍ରଶ୍ନ କ'ଣ?
4: ମୁଁ ଏପଟେ ଚିକିଟିଆଡ଼ୁ କହୁଥିଲି ମ୍ୟାଡ଼ାମ୍।
1: ଆଜ୍ଞା
4: ମ୍ୟାଡ଼ାମ୍ ମଧ୍ୟ ମୋର ନମସ୍କାର।
0: ନମସ୍କାର
4: ମ୍ୟାଡ଼ାମ୍, ମୁଁ ଆମର ଯେଉଁ ଗୋଟେ ପୋଖରୀ ଅଛି ମ୍ୟାଡ଼ାମ୍, ସେ ସାନ ପୋଖରୀଟାରେ ମୁଁ ଡିଆଁ ପିଲା ଚାଷ କରିଥିଲି ଆଉ ଭାକୁର କରିଥିଲି। ଏବେ କ'ଣ ହେଲା ମ୍ୟାଡ଼ାମ୍, ଗୋଟେ 15 ଦିନ ହେଲା ସେ ଟିଆ ପିଲା ଗୁଡାକ ପୁରା ଉପରେ ପାଣିରେ ଭାସୁଛନ୍ତି, ଆଉ ଭାକୁର ମାସ ଯାକ ବି ମରିଗଲାଣି ମ୍ୟାଡ଼ାମ୍, ଉପରେ ଖାଲି ଭାସୁଛନ୍ତି।
0: ଟିଆ ପିଲା ମାନେ ଟିଲାପିଆ?
4: ହଁ ହଁ ହଁ
0: ଆଜ୍ଞା ଆଜ୍ଞା, ଆପଣ ଟିଲାପିଆ ଆଉ ଭାକୁର ମାଛ

0: ଠିକ ଅଛି। ଆପଣ ଭାଇ ଆପଣଙ୍କ ଜାଗାଟା କୋଉଠି କହିଲେ, ଆପଣ କୋଉଠି କଲ୍ କରିଥିଲେ? ନୂଆଗଡ ସୋରଡ଼ା ପାଖରେ ଆପଣ ଚାଷ କରିବାକୁ ଚାହୁଁଛନ୍ତି ଚିଙ୍ଗୁଡ଼ି? ଆଜ୍ଞା ଠିକ ଅଛି
1: ଭାଇ, ସୋରଡ଼ା ବ୍ଲକରେ ଆପଣ ନୂଆଗଡ଼ରୁ କହୁଛନ୍ତି? ସେଠି ଆକ୍ଚୁଆଲି ଚିଙ୍ଗୁଡ଼ି ଆମର ମଧୁର ପାଣି ଚିଙ୍ଗୁଡ଼ି ଯଦି ଚାହିଁବେ ସେଇଟା ହେଇପାରିବ, କିନ୍ତୁ ଖାରି ପାଣି ଚିଙ୍ଗୁଡ଼ି ତ ସୋରଡ଼ା ବ୍ଲକରେ ହେଇପାରିବନି, କାହିଁକିନା ସମୁଦ୍ରରୁ ବହୁତ ଦୂରରେ ଅଛି। ଆଉ ମଧୁର ପାଣି ଚିଙ୍ଗୁଡ଼ି ଚାଷ କରିବା ପାଇଁ ହେଲେ ଏବେ ଆପଣ ସେ ତ ପୁରା ବଟନ୍ ମାନେ ଚିଙ୍ଗୁଡ଼ି ଗୁଡ଼ାକ ସବୁବେଳେ ପୁରା ମାନେ ମାଟି ତଳେ ଏମିତି ପଙ୍କୁଆ ହିସାବ ମାନେ ତଳେ ରୁହନ୍ତି, ସେଥିପାଇଁ ସେମାନଙ୍କୁ ପାଣି ଡେପ୍ଥରେ ପାଣି ସଫିସିଏଣ୍ଟ ମେଣ୍ଟେନ୍ କରିବା ଦରକାର। ଆଉ ଖାଦ୍ୟ ବି ଆପଣଙ୍କୁ ଦେବାକୁ ପଡ଼ିବ, ଇଏ ମାସେ ସେ ଯେଉଁ ସବୁ ଫିସ୍ର ୱେଷ୍ଟେଜ୍ ଏଗୁଡ଼ାକି ଆପଣ ଦେଲେ ବି ସେ ଚିଙ୍ଗୁଡ଼ି ଖାଦ୍ୟ ଖାଇକି ବଢ଼ିପାରିବେ। ଆଉ ସରକାରୀ ସହାୟତା କିଛି ଏବେ ଯାଏଁ ଆସିନି ଚିଙ୍ଗୁଡ଼ି ଚାଷ ପାଇଁ, ମଧୁର ଜଳ ଚିଙ୍ଗୁଡ଼ି ଚାଷ ପାଇଁ। ଯଦି ଓପିକ୍ରା ବ୍ଲକ୍ର ହେଇଥିବେ କିଛି, ଓପିକ୍ରାର ଗୋଟେ ସ୍କିମ୍ ଆସୁଛି ଯେଉଁଥିରେ କି ଆପଣ ଯଦି ସେଇ ଆଇକଟ ଏରିଆ ମାନେ ରିଜର୍ଭର୍ର ନିକଟସ୍ଥ ଆଇକଟ ଏରିଆ ରହୁଛି, ସେ ଆଇକଟ ଏରିଆ ଯଦି ଆପଣଙ୍କର ଆସୁଥିବ ସେଠି ଆପଣଙ୍କର ଫ୍ରେଶ୍ ୱାଟର୍ ପ୍ରନ୍ ପାଇଁ ଆମେ ସରକାରୀ ସହାୟତା ଦେଉଛୁ। ଆପଣଙ୍କୁ ସେଠି ଚିଙ୍ଗୁଡ଼ି ଜାଳ ଆମେ ସପ୍ଲାଏ କରିବୁ, ଖାଦ୍ୟ ସପ୍ଲାଏ କରିବୁ, ଆପଣ ସେଠି ଚିଙ୍ଗୁଡ଼ିକୁ ପ୍ରଡ଼କ୍ସନ୍ କରିପାରିବେ।
2: ହେଲେ ମ୍ୟାଡ଼ାମ୍, ସମନ୍ୱିତ ଚାଷ କରିବା ପାଇଁ ଆମର ମତ୍ସ୍ୟ ବିଭାଗ ତରଫରୁ କିଛି ସରକାରୀ ସହାୟତା ଏମିତି ଅଛି କି ସାର୍?
1: ଆମର ଗୋଟିଏ ସ୍କିମ୍ ଅଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଯେଉଁଥିରେ କି ଆମର ସେଇଥିରେ ଆମର ସବୁ ସ୍କିମ୍ ମାନେ ଏଗ୍ରିକଲଚର୍, ଭେଟନାରୀ, ହର୍ଟିକଲଚର୍, ଫିସରୀ ପୁରା କମ୍ବାଇନ୍ଲି ସେଇ ସ୍କିମ୍ରେ ସେଇ ଯୋଜନାରେ କାମ ହେଉଛି, ଯେଉଁଥିରେ କି ସେମାନେ ଆପ୍ଲାଏ କରିବେ ଗୋଶ୍ରମ ପୋର୍ଟାଲରେ ଅନଲାଇନ୍ରେ ଆପ୍ଲାଏ କରିବେ। ଆପ୍ଲାଏ କରିକି ତାଙ୍କର ଯେଉଁ ବ୍ଲକର ଅଧିକାରୀ ଥିବେ ସେମାନେ ସେଟାକୁ ଭେରିଫାଏ କରିବେ, ସେ ଜାଗା ଭେରିଫାଏ କରିବେ, ସେଟା ପଠାହେବ ଡିଷ୍ଟ୍ରିକ୍ଟ ଲେବୁଲ୍କୁ ଆସିବ। ଡିଷ୍ଟ୍ରିକ୍ଟ ଲେବୁଲ୍ରେ କଲେକ୍ଟରଙ୍କ ପାଖରେ ସେ ତାର ଆପ୍ଲିକେସନ୍ଟା ତା ନାଁଟା ପାସ୍ ହେବ ଯେ ଏଥିପାଇଁ ସେ କରିବା ପାଇଁ ଚାହୁଁଛି। ପାସ୍ ହେଲା ପରେ ତାକୁ ଗୋଟିଏ କାର୍ଯ୍ୟାଦେଶ ଦିଆହେବ, ସେ କରିବେ କାର୍ଯ୍ୟ। ଦୁଇ ବର୍ଷ ତାର କାର୍ଯ୍ୟଦେଶର ପିରିୟଡ଼ ହେଉଛି, ସେ ପିରିୟଡ଼ରେ ସେ ସବୁ ଯଦି ସେ ଚାହିଁବେ ଭର୍ମି କମ୍ପୋଷ୍ଟ କରିବେ, ଯଦି ଚାହିଁବେ ସେ ଏଗ୍ରିକଲଚର୍ କରିବେ, ମହୁ ଚାଷ ବି ଯିଏ କରିବେ ସିଏ ବି କରିପାରିବେ, ତା ସହିତ ଆମର ଫିସରୀ ବି କରିପାରିବେ, ସବୁ ଗୋଟିଏ କମ୍ବାଇନ୍ କରିକି ଗାଈ ଚାଷ ଛେଳି ସବୁ କମ୍ବାଇନ୍ କରିକି ସେମାନେ କରିବେ। ଏବେ ବଢ଼ିଆ ଗୋଟେ ଏକ୍ଜାମ୍ପଲ୍ ମୁଁ ଦେଖିଲି, ମୁଁ ନିଜେ ଯାଇଥିଲି ଭିଜିଟ୍ କରିବା ପାଇଁ ସାନଖୁଣ୍ଡି ବ୍ଲକ୍ରେ, ପୋଡ଼ାମରି ନା କ'ଣ ସାନଖୁଣ୍ଡି ବ୍ଲକ୍ର ଗୋଟେ ପଞ୍ଚାୟତକୁ, ସେଇଠି ଜଣେ କରିଛନ୍ତି, ମାନେ ଦେଖିଲେ ମନ ଖୁସି ହେଇଯିବ। ତାଙ୍କ ପୋଖରୀ ଗୋଟେ କରିଛନ୍ତି, ଗାଈ ଗୋଟେ ରଖିଛନ୍ତି, ଗାଈ ଗୋଟେ 10-12 ରଖିଛନ୍ତି, ଛେଳି ବି ରଖିଛନ୍ତି, ତାପରେ କୁକୁଡ଼ା ଫାର୍ମ କରିଛନ୍ତି, ଭର୍ମି କମ୍ପୋଷ୍ଟ ଫାର୍ମ କରିଛନ୍ତି, ବହୁତ ସୁନ୍ଦର ଲାଗିଲା, ବଢ଼ିଆ ଲାଗିଲା ତାଙ୍କ ଫାର୍ମ ଦେଖି।
0: ମାନେ ସେ ତ ଯାହା ମାନେ ତାଙ୍କୁ ଦରକାର ଚାଷ ପାଇଁ ସବୁ ଯାକ ତାଙ୍କ ପାଖରେ ଅଛି,
1: ସବୁ ତାଙ୍କ ପାଖରେ ଅଛି। ତମେ ଚାହିଁଲେ ସେ ମାନେ ଚାହିଁଲେ ତମେ ଅଣ୍ଡା ନେଇ ପାଇପାରିବ, ମାଛ ପାଇପାରିବ, ମାନେ ମିଟ୍ ବି ପାଇପାରିବ, ସବୁ କ୍ଷୀର ବି ପାଇପାରିବ,

0: ନିଶ୍ଚୟ ନିଶ୍ଚୟ ଯାହା କହିଲୁ
1: ସବୁ କ୍ଷେତ୍ରରେ ଆମେ ଫାଇଦା ହିଁ ଫାଇଦା, ତ ଗୋଟେ ଜାଗାରେ ଯଦି କିଛି ନଷ୍ଟ ହେଲା ଆଉ ଜାରୁ ଲାଭ ହେବ, ଆଉ ବିଦେଶ ଯିବାର ନାହିଁ, ନିଜ ମାଟିରେ ରହିବାର ଅଛି ଆଉ ନିଜ କ୍ଷେତ୍ରକୁ ବଞ୍ଚେଇବାର ଅଛି।

0: ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: हर घर में कई कहानियाँ होती हैं, कुछ पुरानी यादें, कुछ नए लम्हे। हर दीवार, हर कोना आस्था बयां करता है।
3: और इन पलों की मजबूत नींव है चेटिनाड सीमेंट का मैक्स ग्रिट सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस फॉर योर होम।
4: श्रोता सुनिले चाषी भाई मांग पाई कार्यक्रम किसान बाणी। उपस्थापन थिले प्रियंका पटनायक एवं सुनील कुमार दास। कार्यक्रम शुणुंत आकाशवाणी ब्रह्मपुर केन्द्र प्रसारित होता है एफएम बैंड 100.6 MHz के आकाशवाणी ब्रह्मपुर प्रसार करते हिंदी चलचित्र गीत।

ଆଜି ଏକ ଆସନ୍ତା ପ୍ରଥମ ଗୀତଟି ଆମେ ନେଇଛୁ ମେ ଖିଲାଡ଼ି ତୁ ଅନାଡ଼ି ଚଳଚ୍ଚିତ୍ରରୁ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଆଲକା ୟାଙ୍ଗିକ ରାନୀ ବାଲିଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ଆଜି କ୍ରମରେ ଆସନଶୁଣା ପ୍ରଥମ ଗୀତଟି ଆମେ ନେଇଛୁ ମିଛ ମାୟା ସଂସାର ଚଳଚ୍ଚିତ୍ରରୁ ଗୀତକୁ ଗାଇଛନ୍ତି ଅମିତ କୁମାର ଏବଂ ଉତ୍ତରା କେଲକର ମହମ୍ମଦ ନିଜାମଙ୍କ ଗୀତ ରଚନାରେ ସଙ୍ଗୀତ ଦେଇଛନ୍ତି ବାପି ଲହିରି ତାହେଲେ ଆସନ ଶୁଣିବା ମିଛ ମାୟା ସଂସାର ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତଟିଏ

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ପରିକଳ୍ପନାକୁ ସାକାର କରିବା ଦିଗରେ ସରକାର ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200

ରହିବେ ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁର ବିଧାୟକ ଜୟରାମ ମିଶ୍ରଙ୍କର ମଧ୍ୟ ଯୋଉ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯୋଉ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର।

0: ପ୍ରଶାନ୍ତ କୁମାର ଶତପଥୀ କହିଛନ୍ତି,
1: ଯେତେବେଳେ ଏହି ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ ହେଉଥିଲା ଅମଲାତନ୍ତ୍ର ମାନେ ଥିଲେ ଏବଂ ଅମଲାତନ୍ତ୍ରରୁ ଫାଇଲ ଯାଇକି ଯାଉଥିଲା ଅଫିସରଙ୍କ ଲେଭେଲରେ, ସେଟା ଡିସ୍ପୋଜାଲ ହେଉଥିଲା। କିନ୍ତୁ ସେ ସମୟରେ କଣ ହେଉଥିଲା, ସବୁ ପେପର ୱାର୍କ ହେଉଥିଲା। ଯୋଉ ପେପର ୱାର୍କ ହେଉଛି ଗୋଟିଏ ଲେନ୍ଦି ପ୍ରୋସେସ ଥିଲା, ଯୋଉଟାକ ଆ ପାଖରୁ ଯିବ, ସେଇ କ୍ଲର୍କ ପାଖକୁ ଯିବ, ବ୍ରାଉଙ୍କ ପାଖକୁ ଯିବ, ତାପରେ ଅଫିସର ପାଖକୁ ଯିବ, ସର୍ବୋଚ୍ଚ ଅଧିକାରୀଙ୍କ ପାଖକୁ ଯିବ। ଏଇ ଯୋଉ ଲେନ୍ଦି ପ୍ରୋସେସ କଣ ହେଉଥିଲା, ଦିନରୁ ଦିନ ଦେଇ ଯାଇଥାଏ, ମାସ ମାସ ମଧ୍ୟ ବିତି ଯାଇଥାଏ ଲୋକ ନ୍ୟାୟ ପାଇବା ପାଇଁ ଏବଂ ସଠିକ ସେମାନଙ୍କର ଯାହା ହିତାଧିକାରୀଙ୍କର ଯୋଉ ପ୍ରକାର ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଆମର ଗଞ୍ଜାମ ପ୍ରଶାସନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି, ଯୋଉ ଓଶ୍ୱାସ ସିଷ୍ଟମ କରିଛି, ଯୋଉଟାକି ସବୁ ଅନଲାଇନ୍ ସିଷ୍ଟମ କରିଲା, ଡିଜିଟାଲ ପ୍ଲାଟଫର୍ମରେ ସବୁ କାର୍ଯ୍ୟକ୍ରମ ହେଲା ଏବଂ ପେପରଲେସ୍ କାର୍ଯ୍ୟ ହେଇଗଲା। ଆଉ କାଗଜ କଲମ ମୋଟେ ଦରକାର ପଡ଼ିଲା ନାହିଁ। ଯୋଉ ଲୋକଙ୍କର ଯୋଉ ଗ୍ରିଭାନ୍ସ କୁହନ୍ତୁ, ଆପତ୍ତି ଅଭିଯୋଗ କୁହନ୍ତୁ, ଆଉ ଯୋଉ ସରକାରୀ କାର୍ଯ୍ୟକ୍ରମ ଯାହା ରହିଛି ମଧ୍ୟ ତାହା ସଙ୍ଗେ ସଙ୍ଗେ ଆପଣ କମ୍ପ୍ୟୁଟର ମାଧ୍ୟମରେ ଯୋଉଟା ଡିଜିଟାଲ ମାଧ୍ୟମରେ ଗୁଡାକୁ ଦିଆଯାଉ କରାଯାଉଛି ଏବଂ ଗୋଟିଏ ଦିନରେ ହିଁ ତଳ କର୍ମଚାରୀରୁ ଉପର କର୍ମଚାରୀ ପର୍ଯ୍ୟନ୍ତ ଅଫିସ ସେମାନଙ୍କ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଗୋଟିଏ ଦିନରେ ସୁଚାରୁ ରୂପେ ପରିଚାଳିତ ହେଇପାରୁଛି, ଯଦ୍ୱାରା କି ଲୋକମାନେ ହଠାତ୍ ସଙ୍ଗେ ସଙ୍ଗେ ସେମାନଙ୍କର ଯାହା ଅଛି କାର୍ଯ୍ୟକ୍ରମ ହେଉଛି ସେମାନେ ପାଇପାରୁଛନ୍ତି ଏବଂ ସୁବିଧା ସହଜ ପାଇପାରୁଛନ୍ତି। ଏଥିରୁ ମଧ୍ୟ ଆଉ ଗୋଟେ କଥା ହେଉଛି, ଆପଣ ଜାଣିପାରିବେ, ଦେଖନ୍ତୁ ବର୍ତ୍ତମାନ ଫାଇଲ ଯେତେବେଳେ ହେଇଗଲା, ସେ ଫାଇଲ କୋଉଠି ରହିଛି, କାହା ପାଖରେ ରହିଛି, ସେଟା ଲୋକେଟ୍ କରିବାଟା ବହୁତ କଷ୍ଟ ହଉଥିଲା ଜନସାଧାରଣଙ୍କର। ବର୍ତ୍ତମାନ ସେମାନେ ନିଜେ କମ୍ପ୍ୟୁଟରରେ ରହି କମ୍ପ୍ୟୁଟର ଦେଖିଦେଲେ, ଡିଜିଟାଲ ପ୍ଲାଟଫର୍ମରେ ସେମାନେ ମଧ୍ୟ ଦେଖିଦେଲେ, ସେଟା ଆପ୍ଲାଏ କରୁଛନ୍ତି ସେ କମ୍ପ୍ୟୁଟରରେ ଅନଲାଇନ୍ରେ ଏବଂ ତା ରିଜଲ୍ଟ ମଧ୍ୟ ଅନଲାଇନ୍ ପାଉଛନ୍ତି। ଏହା ଏକ ବହୁତ ବାସ୍ତବରେ ସ୍ୱାଗତଯୋଗ୍ୟ ପଦକ୍ଷେପ।
0: ପୁରୀରେ ଅନୁଷ୍ଠିତ ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଅନେକ ଦକ୍ଷତା ଅଭିଜ୍ଞତା ରହିଥିବା କହିଥିଲେ। ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଅନେକ ପ୍ରତିକୂଳ ପରିସ୍ଥିତିର ମୁକାବିଲା ଓଡ଼ିଶା କରିଥିବା ବେଳେ ବ୍ରିକ୍ସ ବୈଠକରୁ ଅନେକ ସଫଳତା ମିଳିବା ନେଇ ଆଶା କରିଥିଲେ। ସେ କହିଥିଲେ,
2: ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି ଏବଂ ଆମେ ମଧ୍ୟ 1999 ମସିହାର ସେହି ମହାବାତ୍ୟାକୁ ଦେଖିଛନ୍ତି ଏବଂ ତାର ପରବର୍ତ୍ତୀ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି। ଏହା ସହିତ ଆମେ ଜାଣିଛନ୍ତି ଆମର ଏ ପୁରୀରେ ଅତ୍ୟନ୍ତ ଗରମ ହେବା, ଗୁଳୁଗୁଳି ହେବା ଏବଂ ବର୍ଷା ସମୟରେ ମଧ୍ୟ ଅର୍ଥାତ୍ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଆମେ ସମସ୍ତେ ଅନୁଭବ କରିଛନ୍ତି, ଦେଖିଛନ୍ତି। ଗୋଟିଏ ପାଖାପାଖି ଭକ୍ତଙ୍କର ସମାରୋହରେ ମହାପ୍ରଭୁଙ୍କ ରଥଯାତ୍ରାକୁ ଆମେ କିଭଳି ଭାବରେ ପରିଚାଳନା କରୁ, ତେଣୁ ଓଡ଼ିଶାକୁ ବିଶେଷ କରିକି ଏ ପୁରୀକୁ ଏହାକୁ ସ୍ୱତନ୍ତ୍ରତା ଦେଇ
3: ରହିବେ, ସେଥିପାଇଁ ମଧ୍ୟ 2 ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା, ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁର ବିଧାୟକ ଜୟରାମ ମିଶ୍ରଙ୍କର ମଧ୍ୟ ଯୋଉ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯୋଉ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯୋଉ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
0: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଉଶ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।
2: ଯୋଉ ଉପଯୋଗୀ ନିଷ୍କର୍ଷ ବାହାରିବ, ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯୋଉ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ
4: ରାଜ୍ୟସ୍ତରରେ ଦେଖିଲେ 90,000 ରାଜ୍ୟରେ 25,000 ନିଶ୍ଚୟ ଏଇଟା ଯୋଉ ଅଗଷ୍ଟ ମାସରୁ ଆମେ ପ୍ରୟାସ ଆରମ୍ଭ କରିଥିଲୁ।
0: ଦୃଷ୍ଟି ରଖି ଉପସ୍ଥଳପଥ ଏବଂ ଜଳପଥ ସୀମାରେଖାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ସନ୍ଦେହଜନକ

0: ପଶିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୁଲିସ୍ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
1: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ ତିନିଟା ମାରାଇନ୍ ପୋଲିସ୍ ଷ୍ଟେସନ୍ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ୍ ପୋଲିସ୍ ଷ୍ଟେସନ୍କୁ ନିର୍ଦ୍ଦେଶ ଦିଆହେଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପାଟ୍ରୋଲିଂ କରିବେ। ଆମର ସବୁ ମାରାଇନ୍ ପୋଲିସ୍ ଷ୍ଟେସନ୍ରେ ଆମର ବୋଟ୍ସ ଅଛି। ଯଦି ମୁଁ ଆପଣଙ୍କୁ ସ୍ପେସିଫିକ୍ ଯଦି କହିବି ତ ଆମର ଜମ୍ବୁ ଥାନାରେ 12-ton ବୋଟ୍ ଅଛି, ଆଉ ଗୋଟିଏ ଆମର ଫିସିଂ ଟ୍ରଲର ହାୟର୍ଡ ବେସିସ୍ରେ କରାହେଇଛି। ସେକେଣ୍ଡ ଆମର ତନ୍ତିଆପାଲ ଥାନାରେ 5-ton ବୋଟ୍ ଅଛି, ତାଲଚୁ ଥାନାରେ ଆମର ଗୋଟେ 12-ton ବୋଟ୍ ଅଛି। ତ ସବୁ ମରିନ୍ ଥାନାରେ ଆମର ଏନଫ୍ ଆମର ବୋଟ୍ସ ଅଛି, ଆଉ ତାପରେ ଆମର ଷ୍ଟାଫ୍ ଏକ୍ସ ନେଭି ପର୍ସନ୍ସକୁ ଡିପ୍ଲୟ କରାହେଇଛି, ସୋ ଦେଟ୍ ଆମର ସି ପାଟ୍ରୋଲିଂ ଭଲ ଭାବସେ ହେବ। ପାଟ୍ରୋଲିଂ ପାଇଁ ସବୁ ଅର୍ ଅଧିକ ଇମ୍ପୋର୍ଟାଣ୍ଟ ଚିଜ୍ ରହୁଛି ଆମର ଫ୍ୟୁଲ। ତ ଏବେ ଆମର ପାଖରେ କୋଇ ଫ୍ୟୁଲ ସମସ୍ୟା ନାହିଁ, ଆମର ପାଖରେ ଏନଫ୍ ଫ୍ୟୁଲ ଅଛି, ଆଉ ଆମର ପ୍ରତିଦିନ ଆମର ସି ପାଟ୍ରୋଲିଂ ହେଉଛି। ଇନଫ୍ୟାକ୍ଟ ଆମର କୋଷ୍ଟ ସିକ୍ୟୁରିଟି ଆମର ହାୟର କ୍ୱାର୍ଟର୍ସରେ ସବୁ ପ୍ଲାନ୍ ହେଇକି ଆସୁଛି, ଆଉ ସବୁ GPS ଲାଗିଛି କି ସେମାନେ ସି ପାଟ୍ରୋଲିଂ କରୁଛନ୍ତି ନାହିଁ। ଆମର ବି ସବୁବେଳେ ସେମାନେ ଲୋକେସନ୍ ବି ଆମେ ପଠାଉଛୁ, ସୋ ଦେଟ୍ ଆମର ସି ପାଟ୍ରୋଲିଂ ବି ସୁଡ୍ ଆମର ଇନ୍ସ୍ୟୋର ହେଇଛି କି ଭଲ ଭାବସେ ସି ପାଟ୍ରୋଲିଂ ହେବ। ନେକ୍ସଟ ଆମର ରହୁଛି ଆମର ହାଇ ଟେକ୍ନିକାଲ ଡ୍ରୋନ୍ ଆମର ପାଖରେ ଅଛି ତାଲଚୁଆରେ, ତ ଡ୍ରୋନ୍ ସର୍ଭେଲେନ୍ସ ବି ଆମର ଚାଲିଛି ମେନଲି ଆମର ତାଲଚୁଆ ଏରିଆରେ। କୋଷ୍ଟାଲ ସିକ୍ୟୁରିଟି ନେକ୍ସଟ ଆମର ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆଉ ଜେଟି। ଇନ୍ ସବୁ ଏରିଆରେ ଆମେ ଭଲ ଭାବସେ କେମିତି ଆମେ ଇଣ୍ଟେଲିଜେନ୍ସ ପାଇବା, କେମିତି ଆମର ସିକ୍ୟୁରିଟି ରହିବା, ତା ଭାବରେ ଆମର ସବୁ ଥାନାରେ ଯେତେ ବି ଆମର FLC ଫିସ୍ ଲ୍ୟାଣ୍ଡିଂ ସେଣ୍ଟର୍ସ ଆଉ ଜେଟି ଅଛି, ସବୁ 24/7 ଆମର ଷ୍ଟାଫ୍ ଡିପ୍ଲଏଡ୍ ଅଛି, ସେ ସବୁ ମାନେ ଇଣ୍ଟେଲିଜେନ୍ସ ଦେଉଛନ୍ତି। ତାପରେ ଆମର ସେକେଣ୍ଡ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଆମର ଯେଉଁ ଫିସରିଜ ଡିପାର୍ଟମେଣ୍ଟ କେ ସାଥ ମିଶିକି ଯେଉଁ ଆମର କୋଅର୍ଡିନେଟେଡ୍ ଆମେ ସିକ୍ୟୁରିଟି ଆଉ ଯେ ସର୍ଭେଲେନ୍ସ ଯେଉଁ ଚାଲିଛି ଇସ୍ମେ ବି ଆମର ବେଳେ ବେଳେ ଆମେ ଯାଇକି ଆମେ ଇଣ୍ଟର କୋଅର୍ଡିନେଟେଡ୍ ୱେରେ ଆମେ ଯାଇକି ସବୁ ବୋଟ୍ ଗୁଡ଼ାକୁ ଚେକ୍ କରୁଛୁ।
0: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ସତ୍ୟବ୍ରତ ବେହୁରା।